ଆକାଶବାଣୀ ଭବାନୀପାଟଣା, ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ 15 ଦିନ 2026 ମସିହା ଜୁନ୍ ମାସର 4 ତାରିଖ। ଆମର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଶୁଭ ସକାଳର ଅନେକ ଅନେକ ଶୁଭେଚ୍ଛା। ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଏଫ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍ 30 ସେକେଣ୍ଡ।

ଭାବପ୍ରବଣତା ଲୋପ ପାଇଲେ ଜୀବନଟା ରସଶୂନ୍ୟ ଜଣାପଡ଼େ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 6 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ କେତୋଟି ଭକ୍ତିଗୀତ ବନ୍ଦନ କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣା ଏଥର କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଦିନେ ଅଶୋକ ସମ୍ରାଟ ତାଙ୍କ ଦରବାରର ପଣ୍ଡିତମାନଙ୍କ ସହିତ ବନରେ ବୁଲି ବୁଲି ବାର୍ତ୍ତାଳାପ କରୁଥିଲେ। ଚାଲୁ ଚାଲୁ ସେମାନଙ୍କ ଆଗରେ ଏକ ନଦୀ ପଡ଼ିଲା। ନଦୀର ସ୍ରୋତ ବହୁତ କ୍ଷିପ୍ର ଥିଲା। ଏହା ଦେଖି ସମ୍ରାଟ ଅଶୋକ ତାଙ୍କ ପୁରୋହିତମାନଙ୍କୁ କହିଲେ, ପୁରୋହିତଜୀ, ଆପଣ ସବୁଠାରୁ ବିଦ୍ୱାନ ବ୍ୟକ୍ତି, କ'ଣ ଆପଣ ଏ ନଦୀର ସ୍ରୋତ ଓଲଟାଇ ଦେଇପାରିବେ? ରାଜାଙ୍କର ପ୍ରଶ୍ନ ଶୁଣୁ ଶୁଣୁ ପୁରୋହିତ ଏହି କାର୍ଯ୍ୟ କରିବାକୁ ରାଜି ହୋଇଗଲେ ଏବଂ ନଦୀ ପାଖକୁ ଯାଇ ଏକ ପଥର ଉପରେ ବସିଲେ। ଧ୍ୟାନରେ ବସି ଗୁଣୁଗୁଣୁ କରି କିଛି ମନ୍ତ୍ର ବୋଲିଲେ। ମନ୍ତ୍ର ବୋଲିସାରିବା ପରେ ଆଖି ଖୋଲି ନଦୀ ଆଡ଼କୁ ଅନାଇଲେ। ନଦୀ ପୂର୍ବ ଭଳି ତାର ଗତିରେ ପ୍ରବାହିତ ହେଉଛି। ରାଜପୁରୋହିତ ପୁଣି ଧ୍ୟାନରେ ବସି ପଡ଼ିଲେ ଏବଂ ମନ୍ତ୍ର ଗୁଣୁଗୁଣୁ କରି ପୁଣି ଥରେ ଗାଇଲେ। ପୁଣି ନଦୀ ଆଡ଼କୁ ଦେଖିଲେ। ନଦୀ ଯେମିତିକି ସେମିତି ତା ନିୟମରେ ପ୍ରବାହିତ ହେଉଥିଲା। ଏହାପରେ ପୁରୋହିତ ଜଣକ ଚୁପଚାପ ରାଜାଙ୍କ ପାଖରେ ଆସି ଠିଆ ହୋଇଗଲେ ଏବଂ ନୀଚ ସ୍ୱରରେ କହିଲେ, ରାଜନ୍, ମୁଁ ଏହି କାମ କରିପାରିବି।

ନାହିଁ। ରାଜା ତାଙ୍କର ଅନ୍ୟ ପୁରୋହିତ ଆଡ଼କୁ ଅନେଇଲେ, ମାତ୍ର ସମସ୍ତ ପୁରୋହିତ ତଳକୁ ମୁଣ୍ଡ କରି ଦେଇଥିଲେ। ଏହାପରେ ରାଜା ଘୋଷଣା କରିଥିଲେ, ଏହି ନଦୀର ସ୍ରୋତକୁ ଯିଏ ପରିବର୍ତ୍ତନ କରିଦେବ ତାକୁ ସ୍ୱର୍ଣ୍ଣ ମିଳିବ। ଏସବୁ ଦୃଶ୍ୟ ଜଣେ ମହିଳା ପାଖରେ ବସି ଦେଖୁଥାନ୍ତି। ସେ ବୃତ୍ତିରେ ଶୌଚାଳୟ ସଫା କରନ୍ତି। ରାଜାଙ୍କର ଘୋଷଣା ଶୁଣି ସେ ରାଜାଙ୍କ ପାଖକୁ ଆସି କହିଲେ, ରାଜନ୍, ମୁଁ ଏହି କାର୍ଯ୍ୟ କରିପାରିବି। ମହିଳାଙ୍କ କଥା ଶୁଣି ରାଜପୁରୋହିତ ରାଗିଗଲେ ଏବଂ କହିଲେ, ମୋ ଭଳିଆ ପଣ୍ଡିତ ଯିଏ ଏ କାର୍ଯ୍ୟ କରିପାରିଲା ନାହିଁ ତମେ କରିପାରିବ? ଶୌଚାଳୟ ସଫା କରୁଥିବା ଜଣେ ସାଧାରଣ ମହିଳା କ'ଣ ଏହି କାର୍ଯ୍ୟ କରିପାରିବ? ଏହା ଅସମ୍ଭବ। ଏହାପରେ ମହିଳା ଜଣକ କହିଲେ, ସତ୍କର୍ମରେ ଯେଉଁ ବ୍ୟକ୍ତି ଚାଲିଥାନ୍ତି ସେମାନଙ୍କ ପାଇଁ ସବୁ ସମ୍ଭବ। ଏହା କହି ମହିଳା ଭୂମି ଉପରେ ବସି ମନେ ମନେ ମନ୍ତ୍ର ଜପ କଲେ। ଦେଖୁ ଦେଖୁ ନଦୀର ସ୍ରୋତ ପରିବର୍ତ୍ତନ ହୋଇଗଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ବୋଲି ରାଜା ମହିଳାଙ୍କୁ ପଚାରିଲେ। ମହିଳା ଜଣକ କହିଲେ, ମୁଁ ସବୁବେଳେ ସତ୍କର୍ମ କରେ, ଗରିବ ହେଉ ବା ଧନୀ, ଭଲ ହେଉ ବା ମନ୍ଦ, କାହାକୁ ଭେଦଭାବ ନକରି ସମସ୍ତଙ୍କ ଘରେ ମୁଁ କାର୍ଯ୍ୟ କରିଥାଏ।

ମୁଁ ଏହି କାର୍ଯ୍ୟ କରିପାରିବି। ମହିଳାଙ୍କ କଥା ଶୁଣି ରାଜପୁରୋହିତ ରାଗିଗଲେ ଏବଂ କହିଲେ, ମୋ ଭଳିଆ ପଣ୍ଡିତ ଯିଏ ଏ କାର୍ଯ୍ୟ କରିପାରିଲା ନାହିଁ, ତମେ କରିପାରିବ? ଶୌଚାଳୟ ସଫା କରୁଥିବା ଜଣେ ସାଧାରଣ ମହିଳା କ'ଣ ଏହି କାର୍ଯ୍ୟ କରିପାରିବ? ଏହା ଅସମ୍ଭବ। ଏହାପରେ ମହିଳା ଜଣକ କହିଲେ, ସତ୍କର୍ମରେ ଯେଉଁ ବ୍ୟକ୍ତି ଚାଲିଥାନ୍ତି ସେମାନଙ୍କ ପାଇଁ ସବୁ ସମ୍ଭବ। ଏହା କହି ମହିଳା ଭୂମି ଉପରେ ବସି ମନେ ମନେ ମନ୍ତ୍ର ଜପ କଲେ। ଦେଖୁ ଦେଖୁ ନଦୀର ସ୍ରୋତ ପରିବର୍ତ୍ତନ ହୋଇଗଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ବୋଲି ରାଜା ମହିଳାଙ୍କୁ ପଚାରିଲେ। ମହିଳା ଜଣକ କହିଲେ, ମୁଁ ସବୁବେଳେ ସତ୍କର୍ମ କରେ, ଗରିବ ହେଉ ବା ଧନୀ, ଭଲ ହେଉ ବା ମନ୍ଦ, କାହାକୁ ଭେଦଭାବ ନକରି ସମସ୍ତଙ୍କ ଘରେ ମୁଁ କାର୍ଯ୍ୟ କରିଥାଏ। ଯେଉଁ ବ୍ୟକ୍ତି ଛୋଟ ବଡ଼ ସମସ୍ତଙ୍କୁ ଆଦରି ସତ୍କର୍ମ କରିଥାଏ, ତା ପାଇଁ ସବୁ ସମ୍ଭବ ହୋଇଥାଏ।

ଚେତନ ଚିନ୍ତନ ଏତିକିରେ ଶେଷ ହେଲା। ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ AIRF ମାଧ୍ୟମରେ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖିଲଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି ଏବଂ ବାଦଲ କୁମାର ଆଚାର୍ଯ୍ୟ।

କର ଭାଜନ ନିମିଙ୍କ ପ୍ରଶ୍ନକ୍ରମେ କହିଛନ୍ତି, ସତ୍ୟଯୁଗରେ ଭଗବାନ ଶୁକ୍ଳବର୍ଣ୍ଣ, ତ୍ରେତୟାରେ ରକ୍ତବର୍ଣ୍ଣ, ଦ୍ୱାପରରେ ଶ୍ୟାମବର୍ଣ୍ଣ ଏବଂ କଳିଯୁଗରେ ଇନ୍ଦ୍ରନୀଳମଣି ପରି କାନ୍ତି ବିଶିଷ୍ଟ ଗୁଣଜ୍ଞ ସାରଗ୍ରାହୀ ବ୍ୟକ୍ତିମାନେ ଚାରିଯୁଗ ମଧ୍ୟରୁ କଳିଯୁଗକୁ ବିଶେଷ ସମାଦର କରିଥାନ୍ତି। କାରଣ ଏହି ଯୁଗରେ ଭଗବାନଙ୍କ ନାମ ସଂକୀର୍ତ୍ତନ ଦ୍ୱାରା ସବୁ ପୁରୁଷାର୍ଥ ମିଳିଥାଏ। ଏହିପରି ଭାବରେ ନବଯୋଗୀନ୍ଦ୍ରଙ୍କ ଉପଦେଶବାଣୀ ଶୁଣାଇ ଦେବର୍ଷି ନାରଦ ବସୁଦେବଙ୍କୁ ଭାଗବତ ଧର୍ମ ଅନୁଷ୍ଠାନ କରିବାକୁ କହିଛନ୍ତି।

ଚକ୍ଷ ରାକ୍ଷସ ଯେ ପ୍ରସିଦ୍ଧି ନାଗ ଅପ୍ସରା ବିଦ୍ୟା ଧରେ ଏ ଆଦି ଯେତେ ଅନୁଚରେ ଚଳିଲେ ଚଢ଼ି ନିଜାସନେ ଦ୍ୱାରକା କୃଷ୍ଣ ଦର୍ଶନେ।

ଏତେବେଳେ ଯେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ସଙ୍ଗୀତ ପରିଚାଳନା ରାଖିଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 6:45 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣନ୍ତୁ ଆଞ୍ଚଳିକ ଖବର, ପରେ ଆକାଶବାଣୀ ଦିଲ୍ଲୀରୁ ସଂସ୍କୃତରେ ସମ୍ବାଦ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଦିବାସୀ ଛାତ୍ରଛାତ୍ରୀମାନଙ୍କର ଭିତରେ ବିଜ୍ଞାନ ଶିକ୍ଷାକେ ତହକାବାର ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲାକାଲି ସାରା ଦେଶେ 75 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଇଏମ୍ଆର୍ଏସ୍ର ମହାକାଶ ପ୍ରୟୋଗଶାଳା ସ୍ପେସ୍ ଲ୍ୟାବ୍ର ଆବାସୀ ଜରିଆରେ ଉଦ୍ଘାଟନ କରିଛନ୍। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଉ ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେଙ୍କ ଉପସ୍ଥିତି ହୋଇଥିବା କାର୍ଯ୍ୟକ୍ରମଟି ଓଡ଼ିଶାର 13 ଇଏମ୍ଆର୍ଏସ୍ ସାମିଲ ଅଛି। ଇତର ଜରିଏ ଛୁଆମାନେ ମହାକାଶ ବିଜ୍ଞାନ, ରୋବୋଟିକ୍ସ, ସାଟେଲାଇଟ୍ ପ୍ରଯୁକ୍ତି ବିଦ୍ୟା ବଗି ଅତ୍ୟାଧୁନିକ କ୍ଷେତ୍ରର ବ୍ୟବହାରିକ ଅଭିଜ୍ଞତା ପାଇବେ।

ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରିବାର ଲାଗି ପୁରୀନ ମୂଲ ହୋଇଥିବା ବ୍ରିକ୍ସ ରାଷ୍ଟ୍ର ସମୂହର ଦୁଇ ନମ୍ଘର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଏଥି ଭାରତ ସହିତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଆଉ ୟୁଏଇର ପ୍ରତିନିଧିମାନେ ଯୋଗ ଦେଇଛନ୍। ଗଲାକାଲି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କର ଆଗାଡ଼େ ଓଡ଼ିଶାର ସୁଦୃଢ଼ ପୂର୍ବ ସତର୍କୀକରଣ ଆଉ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ ପ୍ରଦର୍ଶିତ କରାଯାଇଛି। ପୁରୀ ଜିଲ୍ଲା ପିପିଲିନ ଆଜି ଚାନ୍ଦୁଆ ହସ୍ତଶିଳ୍ପ ହବ୍ ଲାଗି ଭିତ୍ତିପ୍ରସ୍ତର ସ୍ଥାପନା କରାଯିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଭିଲ କାର୍ଯ୍ୟକ୍ରମରେ ସାମିଲ ହେବେ। ରାଜ୍ୟ ଶିକ୍ଷାନୁଷ୍ଠାନମାନଙ୍କେ ନାଁ ଲେଖା ଲାଗି ଜରୁରୀ ବାସିନ୍ଦା, ଆୟ ଆଉ ଜାତି ପ୍ରମାଣପତ୍ର ଦେବାର୍ଥି ଡେରି କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିକରି ଏ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅନୁସାରେ ଧାରିତ ସମୟ ଭିତରେ ପ୍ରମାଣପତ୍ର ଦେବାର୍କେ ହେବା। ବାସିନ୍ଦା ଆଉ ଆୟ ପ୍ରମାଣପତ୍ର ଖାଲି ଘୋଷଣାପତ୍ର ଆଧାରଥି ସାଙ୍ଗେ ସାଙ୍ଗେ ଦିଆଯିବା। ଅଯଥା ଡେରି ହେଲେ ଅଧିକାରୀଙ୍କ ବିରୋଧୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା। ତହସିଲନୁ ପ୍ରମାଣପତ୍ର ଡେରି ଲାଗି କେନ୍ସି ଛାତ୍ରଛାତ୍ରୀ ନାଁ ଲେଖାନୁ ବଞ୍ଚିତ ନାଇଁ ହୁଅନ୍ ବୋଲି ସ୍ୱଷ୍ଟ କରାଯାଇଛି। ରାଜ୍ୟ ଖରାଛୁଟି ସର୍ବାର ଆଗନୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଶେ ବହି ପହଞ୍ଚବା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଗଲାକାଲି ଗଣମାଧ୍ୟମରେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍, 90% ବହି ଛପା କାମ ସରିଯାଇଛି। ଧୀରେ ଧୀରେ ବହି ଛୁଆମାନଙ୍କ ନିକେ ପହଞ୍ଚୁଛି। ବାକି 10% ଖରାଛୁଟି ସର୍ବାର ଆଗନୁ ପହଞ୍ଚବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନର 5 ନମ୍ବର ଦିନ ସରିଛି। ଗଲାକାଲି ବେଲବୁଡ଼ର 6 ବଜେ ତକ୍ ରାଜ୍ୟ 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ସାରା ରାଜ୍ୟ 45,255 ଜଣ ବିଏଲ୍ଓ ଆଉ 33,026 ଜଣ ବିଏଲ୍ଏ କାମଥି ନିୟୋଜିତ ଅଛନ୍। ନୂଆପଡ଼ା ଜିଲ୍ଲାନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷନ ଶିକ୍ଷା ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସବୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବରଷଯାକ ହେବାରକେ ଥିବା ଭିନ୍ ଭିନ୍ କାମ ବାବଦେ ବଛରିକିଆ କାର୍ଯ୍ୟସୂଚୀ ତିଆରି କରିବାରକେ ନିର୍ଦ୍ଦେଶ ଦେଇଛନ୍। ଏ ଅବସରରେ ଭିନ୍ ଭିନ୍ ପରୀକ୍ଷାର୍ଥୀ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ମନମୁଣ୍ଡା ଆଉ ହରଭଙ୍ଗା ବ୍ଲକର ବୀରନରସିଂହପୁରନ ଡାଲୁଆ ଧାନ ଘିନା ମୂଲ ହୋଇଛି। ଏଥିଲାଗି 1,85,500 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରାଯାଇଥିବା ବେଳେ 24 ପ୍ୟାକ୍ସ ଜରିଏ ଧାନ ଘିନା ଯିବା ବୋଲି ଜଣାପଡ଼ିଛି। ବୀରନରସିଂହପୁରର ବିପଣନ କେନ୍ଦ୍ର ନ ସାମ୍ପୋଚ ଆଉ ମଥୁରା ପ୍ୟାକ୍ସ ତରଫୁ 662 ଜଣ ଚାଷୀ ଧାନ ବିକିବା ଲାଗି ପଞ୍ଜୀକରଣ କରିଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁ ଥିବା ଜମିଥି ବରସ ବରସ ଧରିକରି ରହିଆସୁଥିବା ସେବକ ନିଯୋଗ ଆଉ ମଠମାନଙ୍କୁ ଭୂ ସମ୍ପତ୍ତିଗତ ଅଧିକାର ଦେବା ଲାଗି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ବୈଠକଟି ଆଇନ, ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲମ୍ବା ସମୟ ଧରିକରି ଶ୍ରୀଜଗନ୍ନାଥଙ୍କ ନାଁ ଥିବା ଜମିନ ରହୁଥିବା ସେବକ ନିଯୋଗ ଆଉ ମଠମାନଙ୍କୁ ଠିକ୍ ହିସାବରେ ବନ୍ଦୋବସ୍ତ କରାଯିବା ଉପରେ ଜୋର୍ ଦେଇଥିଲେ। ସମ୍ବଲପୁର ଜିଲ୍ଲାନ ଖେଲର ବିକାଶ ଓ କବାଡ଼ି ଖେଲକେ ଲୋକପ୍ରିୟ କରିବା ଲାଗି ଆଜିଠାନୁ ସମ୍ବଲପୁର କବାଡ଼ି କପ୍ ମୂଲ ହେବା। ସମ୍ବଲପୁରନ ହେବାରକେ ଥିବା ସର୍ବଭାରତୀୟ ପ୍ରତିଯୋଗିତାଟି ଦେଶର ବଛା ବଛା 10 ଦଲ ଭାଗ ନେଇଛନ୍। ଫି ଦିନ ଉପରବେଳା 5 ବଜେନୁ ଡେରି ରାତି ତକ୍ ମ୍ୟାଚ୍ ଖେଲବା। ସ୍ଥାନୀୟ ଖେଳାଳିମାନେ ଜାତୀୟ ଦଲ ଆଉ ପ୍ରୋ କବାଡ଼ିଥି ଠାନ୍ ପାଇବାର ଲାଗି ଇଟା ଗୋଟେ ଭଲ ସୁଯୋଗ ଆଏ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ ପହଞ୍ଚବା ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବନୁ ମୌସୁମୀ ବାୟୁର ଅଗ୍ରଗତି କମିଯାଇଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍, ଏଲ୍ନିନୋର ପ୍ରଭାବରେ ମୌସୁମୀ ବର୍ଷା କମ୍ ହୋଇପାରେ। ଏବେ 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଗଲାକାଲି ଟିଟିଲାଗଡ଼ନ ରାଜ୍ୟର ସବୁନିଜ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।

0: अगरतला नगरं प्रति इष्यति। यात्रावधौ श्री शाहः पुष्पवन्त पैलेस इत्यस्य शिलान्यास समारोहे भागं ग्रहीष्यति। लंकामुरा स्थिते सीमा सुरक्षा बलस्य निरीक्षणं च करिष्यति। सहैव राज्य केन्द्रीय सुरक्षा अधिकारिभिः सह एकं उच्चस्तरीय उपवेशनं करिष्यति। गृहमन्त्रिणः यात्रां वीक्ष्य त्रिपुरा प्रशासनेनापि एका उच्चस्तरीया प्राशासनिक सुरक्षा सीमा सभा आयोजिता। राष्ट्रिय राजधान्यां दिल्ल्यां मालवीय नगरस्य एकस्मिन् विश्रांति निलये भीषणाग्निकाण्डे एकविंशतिः जनाः मृत्युमुपगताः, अनेके च जनाः व्रणिताः अभवन्। दक्षिणदिल्ल्यारक्षीविभागस्य उपायुक्तः अनन्त मित्तलः अवोचत् यत् अग्निशमनविभागस्य अष्टभिः वाहनैः सह अग्निः नियन्त्रितः। आरक्षिणाम् अग्निशमनस्य तथा अन्य आपत्कालिकसेवानां संयुक्तप्रयत्नैः चत्वारिंशदधिकाः जनाः सुरक्षितरूपेण उद्धृताः, चिकित्सोपचारार्थं च चिकित्सालयेषु प्रेषिताः। प्रधानमन्त्री नरेन्द्रमोदी घटनामुद्दिश्य गहनं दुःखं व्यक्तीकृतवान्। राष्ट्रपतिः द्रौपदी मुर्मुः, उपराष्ट्रपतिः सीपी राधाकृष्णन्, गृहमन्त्री अमितशाहः तथा दिल्लीराज्यस्य मुख्यमन्त्री रेखागुप्ता अपि अस्मिन् दुःखदे घटनाक्रमे शोकं प्रकटितवन्तः। सर्वैः नेतृभिः शोकसन्तप्तपरिवारान् प्रति गहनसंवेदना व्यक्तीकृता। इति वार्ताः।
1: आकाशवाणी भवानीपाटणा आमर आजिर कार्यक्रमर सूचना। सकाळ 7:25 शुणिबे ओडियारे आलोचना, कहिबे नाही कहिले घरे रहिबे नाही। आलोचक बाबाजी पटनायक। सकाळ 7:40 शुणिबे चासर कथा। गीत गीतांजलि कार्यक्रमरे शुणिबे केतोटी भक्ति गीत सकाळ 7:45। ଶିଳ୍ପୀମାନେ ହେଲେ ବିଷ୍ଣୁ ଶିବା ଏବଂ ରବୀନ୍ଦ୍ରନାଥ ମିଶ୍ର। ସକାଳ 8:30 ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ନିବେଦିତା, ଶକ୍ତି ମିଶ୍ର ଏବଂ ସମୀର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ସକାଳ 9:00 ରହିଛି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। 9:30 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଏବଂ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଦିନ 10:10। ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଦିନ 12:30। ଶିଳ୍ପୀମାନେ ହେଲେ ସାଗରିକା ରାଉଳ, ଲକ୍ଷ୍ମୀକାନ୍ତ ପାଲିତ, ସେବାରାଣୀ ମହାପାତ୍ର ଏବଂ ରତିକାନ୍ତ ଶତପଥୀ। ଚସର କଥା ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିବେ ବିଜ୍ଞାନିକା ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଏହି ଦୁଇଟି କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ କେତୋଟି ଦେଶବନ୍ଦନା। ହିନ୍ଦୀ ଭକ୍ତି ଗୀତ ରାତି 8:15। ଶିଳ୍ପୀମାନେ ହେଲେ ସାଧନା ସର୍ଗମ, ଅନୁପ ସେଲୋଟା ଏବଂ ମାଷ୍ଟର ଶ୍ୟାମ। ସ୍ପୋର୍ଟସ୍ ସ୍କେନ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:16। ଅଖିଳ ଭାରତୀୟ ଲୋକଗୀତ ଓ ଆଞ୍ଚଳିକ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ରାତି 10:30 ଶୁଣିବେ ସାରଙ୍ଗୀ ବାଦନ ପରିବେଷଣ କରିବେ ଓସ୍ତାଦ ସୁଲତାନ ଖାଁ। ଶୁଣିବେ ରାଗ ମଲକନ୍ସ। ରାତି 11:10 ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ କେନ୍ଦ୍ର ସରକାରଙ୍କ 12ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ।

ଏ ଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75ଟି ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ପେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ପେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝି ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିବାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଉଦ୍ଘାଟନ କରିବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକ

0: ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ ଜୁଲାଇ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 15 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୁର ୱେବ୍ସାଇଟ୍ ଇଗ୍ନୁ ଆଡ୍ମିସନ୍ .samartha.edu.in ଆଡ୍ମିସନ୍ କରିପାରିବେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଏରେଇ ପରସିଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଲୋକ ଅଦାଲତରେ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁଟ ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ମହୋତ୍ସବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ଙ୍କ ଫୁଟବଲ ପ୍ରତିଯୋଗିତାର 14 ବର୍ଷ ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ ବାଳିକା ବର୍ଗରେ ନବରଙ୍ଗପୁର ବାଳିକା ଦଳ 5-0 ମାଲକାନଗିରି ବାଳିକା ଦଳକୁ ପରାସ୍ତ କରିଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଗତକାଲି 10ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଗର୍ଭାବସ୍ଥାରେ ଜଟିଳତା ଓ ତାର ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ଲୁସି ଦାସ।
2: ଗର୍ଭଧାରଣର ସମୟ ସବୁ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ସମୟ। ଗର୍ଭଧାରଣ ସମୟ 9 ମାସ 7 ଦିନ। ଏହି ସମୟକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ 3 ମାସରେ ବାନ୍ତି ହୋଇଥାଏ, ଦେହ ଦୁର୍ବଳ ଲାଗେ, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ, ଋତୁସ୍ରାବ ବନ୍ଦ ହୋଇଯାଏ। ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଫଲିକ ଏସିଡ୍ ବଟିକା ଖାଇବା ଉଚିତ। ଏହା ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି ଓ ଏହା ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ଜ୍ୱର ବା ଅନ୍ୟ କୌଣସି ଦେହ ଖରାପ ଏହି ସମୟରେ ଦେଖାଦେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବେ ନାହିଁ। ପ୍ରଥମ 3 ମାସରେ ଯଦି ରକ୍ତସ୍ରାବ ହୁଏ ତାହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବେ, କାରଣ ବେଳେବେଳେ ଗର୍ଭ ନଷ୍ଟ ହୋଇଯାଇଥାଏ ଓ ତାହା ଗର୍ଭାଶୟ ଭିତରେ ରହିଯାଇଥାଏ। ଏହି ସମୟରେ ବେଳେବେଳେ ତଳ ପେଟରେ ଯନ୍ତ୍ରଣା ହୁଏ। ସାଧାରଣ ଯନ୍ତ୍ରଣା ହେଲେ କୌଣସି ବ୍ୟସ୍ତ ହେବା ଉଚିତ ନୁହେଁ, କିନ୍ତୁ ଅତ୍ୟଧିକ ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇବେ ଓ ଅଲ୍ଟ୍ରାସାଉଣ୍ଡ କରି ଗର୍ଭ ଠିକ୍ ଜାଗାରେ ଅଛି କି ନାହିଁ ତାହା ଜାଣିବେ। ବେଳେବେଳେ ଗର୍ଭ ଗର୍ଭାଶୟରେ ନ ରହି ଗର୍ଭାଶୟ ବାହାରେ ରହିଥାଏ, ଯାହା ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ ଓ ତାହା ଠିକ୍ ସମୟରେ ଚିକିତ୍ସା କଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ଗର୍ଭଧାରଣ ସମୟରେ ସବୁ ପ୍ରକାର ଖାଦ୍ୟ ଖାଇବେ, ପ୍ରଚୁର ପରିମାଣରେ ପାଣି ପିଇବେ, ରାତିରେ ନିଶ୍ଚୟ 7 ଘଣ୍ଟାରୁ 8 ଘଣ୍ଟା ବିଶ୍ରାମ ନେବେ। ଏହି ସମୟରେ ଆମର ଆଇରନ୍ ଓ କ୍ୟାଲସିୟମ୍ ବଟିକା ଖାଇବା ନିହାତି ଜରୁରୀ। ଆଇରନ୍ ଖାଇଲେ ମାଟିର ରକ୍ତହୀନତା ରୋଗ ଦେଖାଯାଏ ନାହିଁ, ଛୁଆର ବି କୌଣସି ପ୍ରକାର ରକ୍ତଜନିତ ରୋଗ ହୁଏ ନାହିଁ। ପ୍ରଥମ ମାସରୁ ରକ୍ତ ପରୀକ୍ଷା କରାଇ ନେବା ଉଚିତ ଓ ସେହି ଅନୁସାରେ ଯଦି କିଛି ଅସୁବିଧା ବାହାରିଲା ତାହେଲେ ଔଷଧ ଖାଇବା ଉଚିତ। ଗର୍ଭ ସମୟରେ ଦ୍ୱିତୀୟ ଭାଗରେ ବା ସେକେଣ୍ଡ ଟ୍ରାଇମିଷ୍ଟରରେ ଡାକ୍ତରଙ୍କୁ ପ୍ରତି ମାସରେ ଦେଖାଇବା ଉଚିତ। ଏହି ସମୟରେ ବିଶେଷ ଅସୁବିଧା ହୁଏ ନାହିଁ, ଦେହ ସୁସ୍ଥ ଲାଗେ, କିନ୍ତୁ ଏହି ସମୟଟିକୁ ଅବହେଳା କଲେ ହେବ ନାହିଁ। ଦେହ ସୁସ୍ଥ ଲାଗିଲେ ବି ଆପଣ ପ୍ରତି ମାସରେ ଡାକ୍ତରଙ୍କୁ ଦେଖାଇବେ, ଟିଟାନସ୍ ଇଞ୍ଜେକ୍ସନ 2 ଡୋଜ୍ ନେଇଯିବେ ଓ ଆଇରନ୍ କ୍ୟାଲସିୟମ୍ ବଟିକା ନିୟମିତ ଖାଇବେ। ଏହି ସମୟରେ ପ୍ରଚୁର ପରିମାଣର ପନିପରିବା, ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଛୁଆର ଶରୀର ଗଠନ ଠିକ୍ ଅନୁସାରେ ହୋଇଥାଏ। 5 ମାସରେ ଥରେ ନିଶ୍ଚୟ ଅଲ୍ଟ୍ରାସାଉଣ୍ଡ କରାଇବେ, ଏହାଦ୍ୱାରା ଛୁଆର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବେ ତିଆରି ହୋଇଛି କି ନାହିଁ ଜଣାପଡ଼େ। ଯଦି କୌଣସି ଅସୁବିଧା ଥାଏ ତାହେଲେ ତାର ଉପଯୁକ୍ତ ଚିକିତ୍ସା କରାଇବାକୁ ପଡ଼ିବ। ଶେଷ 3 ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଡାକ୍ତରଙ୍କୁ ନିଶ୍ଚୟ ପ୍ରତି ମାସରେ

0: ଖାଇବେ। ଡାକ୍ତରଙ୍କ କହିବା ଅନୁସାରେ ଅଲଟ୍ରାସାଉଣ୍ଡ କରିବେ। ଆଇରନ୍, କ୍ୟାଲସିୟମ୍ ସାଙ୍ଗକୁ ପ୍ରୋଟିନ୍ ପାଉଡର, ଅନ୍ୟାନ୍ୟ ଭିଟାମିନ୍ ବଟିକା ମଧ୍ୟ ଖାଇବା ଜରୁରୀ। କେତେଗୁଡ଼ିଏ ଲକ୍ଷଣ ଯଥା ଗୋଡ଼ ଫୁଲିବା, ପରିସ୍ରା କମ୍ ହେବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଓଜନ ବଢ଼ିବା ଦେଖିଲେ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ। ଏହା ବ୍ଲଡ୍ ପ୍ରେସର ବଢ଼ିବାର ଗୋଟିଏ ଲକ୍ଷଣ। ବ୍ଲଡ୍ ପ୍ରେସର ରୋଗ ଠିକ୍ ସମୟରେ ଚିକିତ୍ସା ନହେଲେ ଏକ୍ଲାମ୍ସିଆ ରୋଗ ହୋଇଥାଏ ଓ ଏକ୍ଲାମ୍ସିଆ ରୋଗରେ ମାଆଟି ଚେତାଶୂନ୍ୟ ହୋଇଯାଏ ଓ ତାକୁ ବାତ ମାରିଥାଏ। ଏହା ତା ଜୀବନ ପାଇଁ ବହୁତ ବିପଦପୂର୍ଣ୍ଣ। ଠିକ୍ ସମୟରେ ବ୍ଲଡ୍ ପ୍ରେସର ମପାଇବା ଓ ତାର ଚିକିତ୍ସା କରାଇଲେ ଏ ରୋଗ ହୁଏ ନାହିଁ। ପ୍ରତି ମାସରେ ଓଜନ ହେବା ଉଚିତ। ଅତି କମ୍ରେ 2 କେଜି ବଢ଼ିଲେ ଭଲ, କିନ୍ତୁ 2 କେଜିରୁ ଅଧିକା ବଢ଼ିବା ବା 2 କେଜିରୁ କମ୍ ବଢ଼ିବା ଉଚିତ ନୁହେଁ। ଏହା ଛଡ଼ା ବେଳେବେଳେ ରକ୍ତସ୍ରାବ ହୁଏ, ମଝିରେ ମଝିରେ ପେଟ ବଥା କରେ। ଏପରି ହେଲେ ସାଙ୍ଗେ ସାଙ୍ଗେ ଆପଣ ନିକଟସ୍ଥ ହସ୍ପିଟାଲରେ ଦେଖାଇବେ। ବେଳେବେଳେ ଗର୍ଭାଶୟରେ ଫୁଲଟି ତଳପଟକୁ ରହିଥାଏ, ଏହିପରି ରହିଥିଲେ ରକ୍ତସ୍ରାବ ମଝିରେ ମଝିରେ ହୋଇପାରେ। ମୂଳରୁ ଏଥିପ୍ରତି ସତର୍କ ନ ରହିଲେ ଭାରି କାମ କଲେ ଅତି ପ୍ରବଳ ରକ୍ତସ୍ରାବ ବେଳେବେଳେ ହୋଇଥାଏ, ଯାହାଦ୍ୱାରା କି ଆମକୁ ତୁରନ୍ତ ଅପରେସନ୍ କରିବାକୁ ପଡ଼େ। ଅଲଟ୍ରାସାଉଣ୍ଡ ନିୟମିତ କରିବା ଦ୍ୱାରା ଆପଣ ଏସବୁ ଜିନିଷ ଆଗରୁ ଜାଣିପାରିବେ ଓ ତା ପ୍ରତି ସତର୍କ ରହିବେ। ଡେଲିଭରି ପୂର୍ବରୁ ଆପଣଙ୍କୁ କେତେଗୁଡ଼ିଏ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଯଥା ଦେହରୁ ପାଣି ଯିବା, ଅତ୍ୟଧିକ ରକ୍ତସ୍ରାବ ହେବା, ଛୁଆ ନ ବୁଲିବା ବା ପେଟରେ ଯନ୍ତ୍ରଣା ଆରମ୍ଭ ହେବା, ଏହିସବୁ ଲକ୍ଷଣ ଦେଖିଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ଜିନିଷ ପ୍ରତି ସତର୍କ ରହିଲେ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଗର୍ଭାବସ୍ଥାର ଜଟିଳତା ଓ ତାର ଚିକିତ୍ସା ଆଲୋଚନା କରିଥିଲେ ଡାକ୍ତର ଲୁସି ଦାସ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା, ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି। ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା

ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡ଼ରର ବିକାଶ, ଭିତ୍ତିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8 ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚିବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରାଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11 ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ GI ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 କଳାକାର ଏହି ପ୍ରଦର୍ଶନୀରେ ବାରାଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି, ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି, ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ରସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14 ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14 ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି, ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ବାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା, ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016 ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016 ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ମସିହାରେ ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି। 2017 ଦ୍ରବ୍ୟ ଓ ସେବାକର GST ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ MSME ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 831,000 MSME ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। 2016 ସରକାରୀ ଇ ମାର୍କେଟ୍ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ

0: କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚିବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝି କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝି କହିଛନ୍ତି, ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେଭେଟ୍ କୁପର ଗତକାଲି ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନ୍ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଭୁଟାନକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ପାଞ୍ଚଥରର ଚମ୍ପିୟନ୍ ଭାରତ ଆସନ୍ତା ଶନିବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6:30ରେ ବାଂଲାଦେଶ ବିପକ୍ଷରେ ଅବତୀର୍ଣ୍ଣ ହେବ ଏବଂ ଆଜିଠାରୁ ମଙ୍ଗୋଲିଆରେ ଆରମ୍ଭ ହେଉଥିବା ଉଲାନବାଟାର ଓପନ୍ୟାକିଂ ସିରିଜ୍ ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା, କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ। ଆଲୋଚକ ଡକ୍ଟର ବାବାଜୀ ପଟ୍ଟନାୟକ।
2: ଚକ ବୁଲୁଥିଲେ ଅଖ ବୁଲୁଥାଏ, ବୁଲି ପଡ଼ୁଥାଏ ପହି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ଏମିତିକା ଟାଣପଣର ପଇଟା ପହଳି ଆଉଡ଼ାଇବାରେ ଅଭ୍ୟସ୍ତ ଗେରସ୍ତ ଭାରିଜା ବେଳେବେଳେ ଝାଞ୍ଜ ଦୁଇପଟ ଭଳି ଚଢ଼ା ଉତ୍ତରା କଟାଳର କାନଫଟା ଝାଇଁରେ ସଂସାରୀ ଇଲକାକୁ ଦୁର୍ଲେକେଇ ଦିଅନ୍ତି। ସେମାନଙ୍କ କଥା ଅକଥାର ଉକୁଟ ଡାକରେ ସାହି ପଡ଼ିଶାଏ ଚମକି ପଡ଼ନ୍ତି। ହେଲେ ତହିଁକି ବାଡ଼ବତା ନସାଜି ସୁକୁଟ ଦେଖିବାକୁ ଆପଣା ବାଗରେ ଜଗିଥାନ୍ତି। ବିଚାରି ନିଜୋରୀ ମାଇପଟଟି କେତେବେଳେ ବେସୁରା ତାଳପିଟାରୁ ତଳକୁ ଖସିପଡ଼ି ଟାଉଁ ଟାଉଁଆ ସ୍ୱର ଶୁଣାଏ, ନା ନା ଏ ଘରେ ମୁଁ ରହିବି ନାହିଁ, ତାଟି କିଳା ମାଡ଼ ସହିବି ନାହିଁ। ଏଥକୁ କାର ବା କି ଗରଜ ପଡ଼ିଛି ଯେ ମୁହଁ ଖୋଲିବେ? ଅଜା ଯୁଦ୍ଧେ, ଋଷି ଶ୍ରାଦ୍ଧେ, ପ୍ରଭାତେ ମେଘଡମ୍ବରୁ ଭଳି ଦାମ୍ପତ୍ୟ କଳହର ବହୁଆଡମ୍ବରେ ଲଘୁକ୍ରିୟା କଥା କିଏ ବା ନ ଜାଣିଛି? ଘର ସଂସାର ମେଲିଥିବା ମିଣିପି ମାଇପିଙ୍କ କଳିରେ ଏମିତି ଟାଣୁଆ ଅର୍ଥବାଚକ ବକ୍ବାଜିର ସଂଳାପ ଚଳେ। ଏଥିରେ କେହି କେବେ ଟିପେ ବି ଚଙ୍କନ୍ତି ନାହିଁ। ସେମାନେ ଜାଣିଥାନ୍ତି ଏ ଘରେ ରହିବି ନାହିଁ ବୋଲି ବୋବାଳି ପାଡ଼ୁଥିବା ଭାରିଜାଟି କସ୍ମିନ୍ କାଳେ ପିଲା କବିଲାର ସଂସାର ବଗିଚାକୁ ଉଜାଡ଼ିବାକୁ ଚାହିଁବ ନାହିଁ। ଏବର ଫୁଲଫୁଲା ମୁହଁର ବହପ ଆଉ ଟିକକୁ ଉଭେଇ ଯାଇଥିବ। ସ୍ୱାମୀଙ୍କ ସୁହାଗର ପାଣି ଛଟାରେ ସ୍ତ୍ରୀଙ୍କ ଝାଉଁଳା ପାନପତର ମୁହଁଟି ଆଉ ଟିକେ ବେଳକୁ କୁରୁଳି ଉଠିଥିବ। ଘରେ ରହିବି ନାହିଁର ଆଣ୍ଟ ଛିଗୁଲା ଚୁଲିକି ଯାଇଥିବ। ସାହି ଭାଇ ଏ ଆଖି ମିଟିକା ମାରି କହୁଥିବେ, ହଁ ମ ଦାନ୍ତ କାଠି, ପୁରୁଷ ବଚନ ଗୁରୁ ପରିମାଣ, ସ୍ତ୍ରୀଙ୍କ ବଚନ ବାଡ଼ିତାଟି। ରାଗଟାରେ ସେମିତି କହିଦେଲା ନା, ଘର ସଂସାର ମେଲିଥିଲେ ଏମିତି କେତେବେଳେ କଟୁତିକ୍ତ ଭାଷା ପାରଣାର କାଟପାଣି ହଜମ କରିବାକୁ ପଡ଼େ। ତାଟିକିଳା ମାଡ଼କୁ ଦେହରେ ଭେଦେଇ ଘରଟାକୁ ଆବୋରି ପିଲାଛୁଆଙ୍କ ଗହଣରେ ଦାନ୍ତ କାମୁଡ଼ି ପଡ଼ି ରହିବାର ଷୋଳପଣ ଇଚ୍ଛାକୁ ମନର ଗୋପନ ଖୋପରେ ନିର୍ବାତ ଦୀପଶିଖା ଭଳି ଜଳାଇ ରଖିଥିବା ନାରୀଟି ଉପର ଦେଖାଣିଆକୁ ଘରେ ରହିବି ନାହିଁର ଅକାଳ କୁହାଟ ଛାଡ଼େ ଯାହା ମନର ଗୁମର ଆଉ ପାଟିରୁ ଫିଟିଥିବା କଥା ମଧ୍ୟରେ

କାଳ କାଳ ଧରି ତାଳମେଳର ବେହାଳାପଣ ଚଳିଆସିଛି। ସେଇ ଗୁମର ଟିକକ କାଳେ କେତେବେଳେ ପାଟିର ପବନ ଦେଇ ଉଡ଼ି ଆସିବ, ସେ ଘେନି କି ପୁରୁଷ କି ନାରୀ ସବୁ କାଳରେ ସତର୍କ ରହିଛନ୍ତି। ଦୈବାଗତ ଖସି ଆସିବା ଭଳି ଅବସ୍ଥା ଆସିବା କ୍ଷଣି ପାଟିରୁ ପଇଟିଛି, ନା ନା ଆଉ କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ମିଛଟାକୁ ବାଘ ନେଇଗଲା, ବାଘ ନେଇଗଲା ବୋଲି ହୁରି ପକାଇ ଲୋକଙ୍କ କୌତୁକ ନିରେଖିବାକୁ ଅପେକ୍ଷା କରିଥିବା ରାଧୁଆ ସତ ବାଘ ହାବୁଡ଼ରେ ପଡ଼ି ଯେତେ ଚିଲେଇଲେ ବି କିଏ ବା କାହୁଁ ଆସିବେ। ପେଟେ ଭୋକ ମୁହେଁ ଲାଜ, ଏମିତି ଠସଲିରେ କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ ବୋଲି ପହଳିଟିକୁ କୌତୁକିଆ କରି ବୋବାଳି କରୁଥିବା ଚରିତ୍ର ତହିଁର ଭାବାର୍ଥ ସତ୍ୟ ଓ ତାତ୍ପର୍ଯ୍ୟ ଭେଟଣାରେ ଯେ ହାଉଳି ନ ଖାଇଛି ଏମନ୍ତ ନୁହେଁ। ନାଗଲୋକରୁ ଆସି ମର୍ତ୍ତ୍ୟରେ ମନ୍ତ୍ରୀଙ୍କ ପୁଅ ହୋଇଥିବା ଅହିମାଣିକ୍ୟ ରାଜକୁମାରୀ ଶଶିସେଣାକୁ ନେଇ ଚମ୍ପଟ ମାରିଲା, ରାଜ୍ୟ ବାହାରେ ରହିଲା। ନାଗପୁଅର ବିରହରେ ପାତାଳବାସିନୀ ତାର ଭାମିନୀମାନେ ଅତିଷ୍ଠ ହେଲେ। ତହିଁରୁ ଦୁଇ ଜଣ ଆସିଲେ ମର୍ତ୍ତ୍ୟକୁ, ନାଗପୁଅ ମର୍ତ୍ତ୍ୟକନ୍ୟାର ପାଲରେ ପଡ଼ିଥିବା ଦେଖିଲେ। ଶଶିସେଣାଙ୍କୁ ଦେଖା କରି ତା କାନରେ ବିଷମନ୍ତ୍ର ଦେଇଗଲେ, କହିଗଲେ ଅହିମାଣିକ୍ୟକୁ ପଚାରିବୁ ତାର ପ୍ରକୃତ ନାଁ କ'ଣ। ନିଜ ନାଁ ଲୁଚେଇ ପ୍ରେମରେ ମାତିଥିବା ପୁରୁଷ ତ ଗୁଆଁର ନିଶ୍ଚୟ, ୟାକୁ ଶଶିସେଣା ବରଦାସ୍ତ କରନ୍ତା କେତେକେ। ଏଥର ଆରମ୍ଭ ହେଲା ମାନ ଅଭିନୟ। ଅହିମାଣିକ୍ୟ ଘରକୁ ଆସିବା ବେଳକୁ ଶଶିସେଣା ମୁହଁ ମାଡ଼ି ଶୋଇଛି। କାରଣ ଜାଣିବାକୁ କେତେ ନେହୁରା ହେଲା ସେ, ଏପରିକି ଶଶିସେଣାର ଗୋଡ଼ ଧରିଲା। ଏଥର ଶଶିସେଣା ଅସଲ କଥା ଅର୍ଥାତ୍ ଅହିମାଣିକ୍ୟର ପ୍ରକୃତ ନାଁ ଜାଣିବାକୁ ଚାହିଁଲା। ଦୋଘାଇରେ ପଡ଼ିଗଲା ବିଚାରୀ ଅହିମାଣିକ୍ୟ। ନାମ ଯେବେ ନ କହିବି ମରିବ ନିୟତ, କହିଲେଣ ମୁହିଁ ଆଉ ନ ରହିବି ଏଥ। ଏଠି ରହିବା ପଛେ ନ ହେଉ, ଶଶିସେଣାକୁ ନିଜର ପ୍ରକୃତ ପରିଚୟ ଦେବାକୁ ହେବ। ସତକୁ ସତ ଅହିମାଣିକ୍ୟ ନିଜର ପ୍ରକୃତ ନାମ ହଳି କହିଦେବା କ୍ଷଣି ସାପଟିଏ ହୋଇ ଜଳ ମଧ୍ୟରେ ଉଭାନ ହୋଇଗଲା। କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁର ବାସ୍ତବ ଫଳ ଫଳିଲା। ବୋହି ଯାଉଥିବା ପାଣି ଭଳି କୁହା କଥାର ଛଇଳି ଛପରା ଆଡ଼ବାଙ୍କ କଲିକମ କାଳ କାଳ ଧରି ଲୋକଙ୍କୁ ତହିଁରେ ବୁଡ଼ ପକାଇବାକୁ ଆଖିମିଟିକା ମାରିଛି। ପର ଗାଁ ପାଣି ଆଉ ନିଜ ଗାଁ ମଶାଣିକୁ ମଣିଷ ଡରିଛି, ହେଲେ ନିଜ ଭାଷାର ନଈରେ ଉଠୁଥିବା ପାଣି ଭଉଁରୀକୁ ପରଖିବାରେ ତାର ଅପାର ଆନନ୍ଦ। ଭାବ ବିନିମୟର ମାଧ୍ୟମ ହେଉଛି ଭାଷା, ଭାବ ପ୍ରତୀକର ପ୍ରତିମା ହେଉଛି ଶବ୍ଦ। ଶବ୍ଦ ତ ସ୍ୱୟଂ ବ୍ରହ୍ମ, ତାହା ରୁତ୍ତ। ସତ୍ୟ ସାଧକ ସଂସାରୀ ହୋଇପାରେ, କିନ୍ତୁ ସଂସାରୀମାନେ ସତ୍ୟ ସାଧକ ହେବା ଅପେକ୍ଷା ସତ୍ୟ ଛାୟାଘେରା ଜୀବନ ବଞ୍ଚିବାରେ ଅଧିକ ଆଗ୍ରହୀ। ମହାଭାରତରେ ସେଦିନ ବିଦୁର ଧୃତରାଷ୍ଟ୍ରଙ୍କୁ କହିଲେ, ସୁଲଭା ପୁରୁଷ ରାଜନ୍ ସତତଂ ପ୍ରିୟବାଦିନ, ଅପ୍ରିୟସ୍ୟ ତୁପଥ୍ୟସ୍ୟ ବକ୍ତା ଶ୍ରୋତା ଚ ଦୁର୍ଲଭ। ପ୍ରିୟ କଥା କହୁଥିବା ମଣିଷ ସବୁ କାଳରେ ସୁଲଭ, କିନ୍ତୁ ଅପ୍ରିୟ ଅଥଚ ହିତକର ବାକ୍ୟ କହିବା ବ୍ୟକ୍ତି ଓ ଶୁଣିବା ବ୍ୟକ୍ତି ଦୁହେଁ ଅତି ଦୁର୍ଲଭ। ତେଣୁ ସଂସାରରେ କେହି କେବେ ଏମିତି କଥା କହନ୍ତି ନାହିଁ ଯେଉଁଥିପାଇଁ ତାଙ୍କୁ ଘର ଛାଡ଼ିବାକୁ ପଡ଼ନ୍ତା। ଦ୍ରୌପଦୀଙ୍କୁ କୁରୁସଭାରେ ବିବସନା କରାଯିବା କାଳରେ ଗୁରୁଜନମାନେ ମୌନବ୍ରତ ଆଚରିଲେ, ପାଟିରୁ କଥା ଫିଟିଥିଲେ ବିଚରା ଖାଇବାକୁ ଗଣ୍ଡେ ପାଇନଥାନ୍ତେ। ଅସ୍କନ୍ଦ ବନରେ ସତ୍ୟ ଆମ୍ବ ପଚାଇବା ପାଇଁ ଶ୍ରୀକୃଷ୍ଣ ଯାଜ୍ଞସେନୀଙ୍କ ମନ ଗୁମୁଟିରେ ଥାଇ ତା ମରମ କଥା ଫେଇବାକୁ କହିବା କ୍ଷଣି ଦ୍ରୌପଦୀ କୁଆଡ଼େ କହିଦେଲେ, ଯଦ୍ୟପି ମୋହର ପତି ଛନ୍ତି ପାଞ୍ଚ ଜଣ, କର୍ଣ୍ଣ ସୌନ୍ଦର୍ଯ୍ୟରେ ମୋର ଭୁଲିଯାଏ ମନ। ଆମ୍ବ ପାଚିଲା, ଋଷିମାନେ ତାହା ଖାଇ ବୋଧ ହେଲେ, ଏଥିପାଇଁ ଅବଶ୍ୟ ତାଙ୍କୁ ପାଣ୍ଡବ ଛାଡ଼ି ହେବାକୁ ପଡ଼ିଲା ନାହିଁ। ରାମାୟଣରେ ମନ୍ଥରା ହେଉ କି କୈକେୟୀ ଅଥବା ଅନଙ୍ଗ ନରେନ୍ଦ୍ରଙ୍କ ରାମଲୀଳାର ଧୋବଣୀ, ଘର ଛାଡ଼ିବା ଭଳି କଥା କହିବାର ପେଖନା କାଢ଼ିଛନ୍ତି ସିନା, କିନ୍ତୁ କହିଛନ୍ତି ଘରେ ବି ରହିଛନ୍ତି। ବରଂ ରାମ ଓ ସୀତା ଘର ଛାଡ଼ିଛନ୍ତି, ବଣକୁ ଯାଇଛନ୍ତି। କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ, ମାନିନୀ ନାରୀର ଏହି ଉଚ୍ଚାରଣ ପୁରୁଷକୁ କିମିଆ କରିଛି। ଅପର ଉପରେ ଦାଉସ ଧିବାର ନାରୀ ମନ୍ତ୍ର ହୋଇଯାଇଛି ଏ ପହଳି। କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ ଭଳି ଢମାଳି ସଦୁକ୍ତିଟି କାହିଁ କେତେ କାଳୁ ଗଡ଼ି ଆସିଛି। ଦୂତ ଓ ଦୂତି ମିଛ କହିବେ, ଏ ଘେନି ଶାସ୍ତ୍ରୀୟ ଅନୁମତି ମିଳିଛି। ସୈରିନ୍ଦ୍ରୀ ପାଖକୁ କିଚକର ଦୂତି ହୋଇଯାଇଛି ଚପଳା, ଚପଳାକୁ କେତେ କ'ଣ ପାଟ ପିତାମ୍ବରୀ ଓ ଗହଣା ଦେବ ବୋଲି ଫୁସିଲେଇଛି କିଚକ। ସାଆନ୍ତାଣୀଙ୍କ କାନରେ ଏସବୁ କଥା ପଡ଼ିଲେ ତାର ଦାନା ପାଣି ଉଠିଯିବ ବୋଲି ଚପଳା କହିଛି। କିଚକ

ପ୍ରଦତ୍ତ ବେଶ ପୋଷାକରେ ଭୂଷିତ ହେବା ଯଦି ସାଆନ୍ତାଣୀ ଦେଖିବେ ତେବେ ତା ମୁଣ୍ଡରେ ବାଡ଼ି ପଡ଼ିବ ବୋଲି ସେ ବୁଝିଛି। ଏଭଳି ଆପେକ୍ଷିକ ସତ୍ୟକୁ ସାମ୍ନା କରିବାକୁ ଯାଉଥିବା ଚରିତ୍ର ମାତ୍ରକେ ଅପରର ମନକୁ ବହକାଲେଇବା ପାଇଁ କହିଥାଇ ପାରନ୍ତି, କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ରାଜତନ୍ତ୍ରରେ କେହି କେହି ସତ୍ୟବାକ୍ ରାଜାଙ୍କ ରୋଷଭାଜନ ହୋଇ ରାଜ୍ୟ ଛାଡ଼ିଛନ୍ତି ସିନା, କହିବି ନାହିଁ, କହିଲେ ଏ ରାଜ୍ୟ ରହିବି ନାହିଁ ଭଳି ଲାଳିକା ଶୁଣାଇ ନାହାନ୍ତି। କଥନୀକୁ ବେଉସା କରି ବଞ୍ଚୁଥିବା ଲୋକେ କରଣୀ ବେଳକୁ ନଳିଗୋଡ଼ ଭାଙ୍ଗିଯିବାର ଛଟା କାଢ଼ନ୍ତି। ମୁଁ ମରିଯାଆନ୍ତି କି ବୋଲି କୁହାଟ ପକାଉଥିବା ସଂସାରୀ ମଣିଷଟି ମରଣକୁ ଭାରି ଡରେ। ଜଣେ ଭାଷା ବିଜ୍ଞାନୀ କହିଥିଲେ, ଯାହା କୁହାଯାଇ ନାହିଁ ତାହା ଭାଷା, ତହିଁର ମୁନିବ ହେଉଛି ମଣିଷ। ଅଥଚ ଥରେ ପାଟି ଦେଇ ନିକିଳି ଆସିଥିବା ଭାବର ଚାକର ବନିଯାଏ ସେ। ମୁନିବ ହେବାକୁ ଶ୍ରେୟ ମଣୁଥିବା ଲୋକେ କାହିଁକି ବା ଏପରି କିଛି କହିବେ ଯେଉଁଥିପାଇଁ ଘର ଛାଡ଼ିବେ, କିନ୍ତୁ ଦାୟରେ ପଡ଼ି ଘର ଛାଡ଼ିବାର ଦୁର୍ଭାଗ୍ୟ ତାଙ୍କୁ ଭୋଗିବାକୁ ପଡ଼େ। ପଶା ଖେଳିବାକୁ ରାଜି ହୋଇ ରାଜ୍ୟ

0: ତା ଭାଷା। ତହିଁର ମୁନିବ ହେଉଛି ମଣିଷ, ଅଥଚ ଥରେ ପାଟି ଦେଇ ନିକିଳି ଆସିଥିବା ଭାବର ଚାକର ବନିଯାଏ ସେ। ମୁନିବ ହେବାକୁ ଶ୍ରେୟ ମଣୁଥିବା ଲୋକେ କାହିଁକି ବା ଏପରି କିଛି କହିବେ ଯେଉଁଥିପାଇଁ ଘର ଛାଡ଼ିବେ? କିନ୍ତୁ ଦାୟରେ ପଡ଼ି ଘର ଛାଡ଼ିବାର ଦୁର୍ଭାଗ୍ୟ ତାଙ୍କୁ ଭୋଗିବାକୁ ପଡ଼େ। ପଶା ଖେଳିବାକୁ ରାଜି ହୋଇ ରାଜ୍ୟ ଭାଇ ପତ୍ନୀକୁ ହୁଡ଼ ରଖି ହାରିବାକୁ ହୁଏ। ରାଜ୍ୟ ରାଜସିଂହାସନ ପଛରେ ରହିଯାଏ। ପତ୍ନୀ ଓ ଭାଇମାନଙ୍କୁ ନେଇ ଯୁଧିଷ୍ଠିର ବନବାସୀ ହୁଅନ୍ତି। ଦ୍ରୌପଦୀଙ୍କ ଶିବିରରେ ରହିବା ବେଳେ କେଉଁ ଭାଇଙ୍କର କ'ଣ ବାହାରେ ଥିବ ସେ ଘେନି ବି ଫଇସଲା ହୁଏ। ହେଲେ ବ୍ରାହ୍ମଣ ବେଶୀ ଅଗ୍ନିଙ୍କ କଟାଳରେ ଦ୍ରୌପଦୀଙ୍କ ବାସକୁ ଅର୍ଜୁନ ପଶିଯାଆନ୍ତି। ଯୁଧିଷ୍ଠିରଙ୍କ ପାଣ୍ଡୋଇକୁ ସେହି ବାସର ବାହାରୁ ବିଚରା କୁକୁରଟିଏ ନେଇଯାଇଥାଏ। ବ୍ରାହ୍ମଣ କଥାକୁ ଯୁଧିଷ୍ଠିରଙ୍କୁ ଜଣାଇବାକୁ ଯାଇ ଅର୍ଜୁନ ବଡ଼ ଭାଇଙ୍କ ରତିରଙ୍ଗ ଦେଖନ୍ତି। ଏଥକୁ ସେ ଘରେ ରହନ୍ତେ ବା କିପରି? ବନବାସୀରୁ ଭାଇ ଛଡ଼ା ହୋଇ ବୁଲିବାର ଦୁର୍ଭାଗ୍ୟ ଭୋଗିଛନ୍ତି ସେ। ବ୍ରାହ୍ମଣ ବେଶୀ ଅଗ୍ନିଙ୍କ ଉତ୍ତପ୍ତ ବାକ୍କୁ ହଜମ କରିଦେଇଥିଲେ ଅର୍ଜୁନ ଗୋଡ଼ ଉପରେ ଗୋଡ଼ ପକାଇ ବସିଥାନ୍ତେ, କହିବାକୁ ଯାଇନଥାନ୍ତେ, ଭାଇଙ୍କ ପାଖରେ ନ ରହିବାର ଦୁର୍ଦ୍ଦଶା ଭୋଗିନଥାନ୍ତେ। ମୁଁ ତୁମକୁ ପ୍ରେମ କରେ କହି କେହି କାହାର ପ୍ରେମିକ ଅଥବା ପ୍ରେମିକା ହୋଇପାରେ ନା। ମୁଁ ମରିଯାଆନ୍ତିଟି କହି କେହି ସତକୁ ସତ ମରିଯାଏ ନା। ସେହିପରି କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ କହି କେହି କେବେ ମରମ ପେଡ଼ି ଫେଡ଼ୁନଥାଏ କି ଅଘରି ହେବାର ଦୁର୍ଭାଗ୍ୟ ବରୁନଥାଏ। ଅଥଚ ଲୋକ ଦେଖାଣିଆକୁ ପାଟିରେ ବାଟୁଳି ନ ବାଜିବା ଭଳି କାହାରି କାହାରି ମୁହଁରୁ ଅନବରତ ଡୁହା ଭଳି ଖସି ଆସୁଥାଏ, କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ଜୀବନରୁ ମୋହ ଆବେଗ ଓ ସଂସାରୀପଣ ନ ତୁଟିବା ପର୍ଯ୍ୟନ୍ତ ତାହା ଚଳୁଥିବ। ହେଲେ ମଣିଷ ମନର ଗୋପନ ବାର୍ତ୍ତା କହିବି ନାହିଁ ଓ ରହିବି ନାହିଁର ଦୋଳି ଫାଳିରେ ଫଳିଟିଏ ହୋଇ ତା ବସିବାର ଆସ୍ଥାନ ସାଜୁଥିବ। ପୁରୁଷ ହେଉ କି ନାରୀ, ତାର ଭିତିରି ମନକୁ ଅନ୍ୟ ନିକଟରେ ଅପ୍ରକାଶ କରାଇବାର ଚମତ୍କାର ଭାଷା ଝାଲେରି ହୋଇ ରହିବ, କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ସତରେ ସତ୍ୟକୁ ଗୋପନ କରିବାର ଏହା ଏକ ଚମତ୍କାର ପହଳି।
1: ଶୁଣୁଥିଲେ ଓଡ଼ିଆରେ ଆଲୋଚନା କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ଆଲୋଚନା କରିଥିଲେ ଡକ୍ଟର ବାବାଜୀ ପଟ୍ଟନାୟକ। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ, ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ, ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ, ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ, ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ, ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଅପରାହ୍ନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଆଉ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

0: ଖବରକାଗଜର ଚାରି ପୃଷ୍ଠା ଓଲଟେଇଲେଣି, ସ୍ଥାନୀୟ ଖବର ଗୋଟେ ବି ନାହିଁ।
1: ଓହୋ, ଆରେ ବାବା, ଏତେ କାହିଁକି? ଆମ ରେଡିଓଟା ଅନ୍ କଲନି? ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ, ବା ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆମ ଆକାଶବାଣୀ ଭବାନୀପାଟଣା ଟ୍ୟୁନ୍ କର। ପ୍ରତ୍ୟେକ ଦିନ ସକାଳ 10:10 11:10 ଯାଏଁ ସ୍ଥାନୀୟ ଖବର ଆଉ ମନପସନ୍ଦର ଗୀତକୁ ନେଇ କାର୍ଯ୍ୟକ୍ରମ।

0: 1, 2, 3, 4.
1: सुनो चानियो। अरे चानियो मो।
2: गला।
1: कौन है मिति गणी पकोचा जे?
2: अरे खब

ପାଏନ୍ ରଚେ କଧେ ମାରିଲା ବେଲେ ଆମର୍ ଚଷା ଭାଇମାନଙ୍କର ଚାଷବାସ ଆରମ୍ଭ ହେଇଯାଏସି। ସେଟା ହେଲା ଜମିକେ ଚାଷର ଲାଗି ସାଜବାର କାମ। ଧାନ ଚାଷ ତ ଆମର ଅଞ୍ଚଳର ମୂଲ ଚାଷ, ହେଥିର୍ଲାଗି ଆଗ ଇ ଚାଷର ଲାଗି କେନ୍ତା କରି ଆମେ ଜମି ତିଆରି କର୍ମା ଜାଣି ରଖ୍ମା। ଲୁହା ଲଙ୍ଗଲ କି ଟ୍ରାକ୍ଟର ନେ ହଉ କି ପାୱାର ଟିଲର ନେ ଫୁନି ହଉ, ପ୍ରଥମେ ଆମେ ଜମିର ମ୍ୟାଟ୍କେ ଭଲ୍ କରି ଗଡ଼ିଆ କରି ଚଷି ଦେଇକରି ସମାନ କରିଦେମା। ହେଲେ ମନେ ରଖ୍ମା ଯେ ଶେଷ ଥର ଚଷ୍ଲା ବେଲ୍କେ ଏକର ପିଛା 10 ଗାଡ଼ି ଗୋବର ଖତ ଦେମା। ବୁନ୍ବାର ଲାଗି 25-30 କେଜି ବିହନ ଏକରେକ ଜମିର୍ ଲାଗି ନେମା। ବିହନ ବୁନ୍ବାର ଆଗନୁ ବିଶୋଧନ କର୍ବାରଟା କେବେ ବି ନେଇ ଭୁଲ୍ମା। ଗୁଟେ କେଜି ବିହନକେ 3 ଗ୍ରାମ ଥିରାମ କି କ୍ୟାପ୍ଟେନ୍ ସନେ ବିଶୋଧନ କରି କରି ଏକା ଲଗାମା। ଧାନ ବିହନ ନେଲା ବେଲ୍କେ ଆମେ ଆମର ଜମିର କିସମ ହିସାବରେ ନେମା। ଯେନ୍ତା ଢିପ୍ ଜମିର୍ ଲାଗି ଖଣ୍ଡଗିରି, ପାରିଜାତ, କଳିଙ୍ଗ 3, ଜେମା, ଆର୍ ମଧ୍ୟମ କିସମ ଜମି ହେଇଥିଲେ ଲଲାଟ, ଖାରବେଳ, କୋଣାର୍କ, ଭୋଇ ଆରୁ ସୁରେନ୍ଦ୍ର ଆଦି କିସମ ନିପାର୍ମା। ଖାଲ ଜମିମାନଙ୍କର ଲାଗି 145 ଦିନିଆ କିସମ ନାମା, ଯେନ୍ଟା ମନେ ହେଲେ ପ୍ରତୀକ୍ଷା, ସ୍ୱର୍ଣ୍ଣ, ପୂଜା। ଧାନ ବୁନ୍ମା ବେଲେ ଧାଡ଼ି ବୁନା ଯନ୍ତର କିନେ ହେଲେ ନଙ୍ଗଲ ଧାରେନେ ବୁନ୍ଲେ ଛଟା ବୁନା ଠାନୁ ଅଧିକ ଅମଲ ହେସି। ସଲ କିସମର ଧାନ କରୁଛୁ ବେଲେ ଧାଡ଼ି ଧାଡ଼ି ଭିତରେ ନେ ଗୋଟେ ବିତା ଲେଖା ଜାଗା ଛଡ଼ା ହେଇଥିବାର କଥା। ଏଥିର୍ଲାଗି ସାର ଦେବାର ମାପ ହଉଛେ ଜବଖିଆ ଜାନ ସାର 24 କେଜି, ଫସ୍ଫରସ 12 କେଜି ଆରୁ ପଟାସ 12 କେଜି। ଆମେ ଯଦି ଧାଡ଼ିନେ ବୁନୁଛୁ ସବୁ ଫସ୍ଫରସ ଆର୍ ପଟାସ ସାର ସନେ 6 କେଜି ଜବଖିଆ ଜାନ ସାରକେ ବୁନ୍ବାର ଆଗନୁ ଧାଡ଼ିନେ ଦେଇଦେମା। ଖର୍ଡ଼ି ବୁନା ହେବାର ଉତାରୁ ପ୍ରଥମ ବର୍ଷା ମାରିଲା ଦିନର 2 ଦିନ ଛାଡ଼ିକରି ଘାସ ମରା ଉଷୁ, ଯେନ୍ଟା ମାନେ ହେଲେ ବୁଟାକ୍ଲୋର ଏକର ପିଛା 800 ମିଲିଲିଟର କି ନା ହେଲେ ପେଣ୍ଡିମେଥାଲିନ 1330 ମିଲିଲିଟରକେ 200 ଲିଟର ପାନ୍ ସନେ ଗୁଲି କରି ସ୍ପ୍ରେ କର୍ମା। ଲଗାତାର ବର୍ଷା ହେଇକରି ଇ ଉଷୁ ଝିଟ୍ବାର ଲାଗି ଯଦି ଅସୁବିଧା ହଉଛେ ବେଲେ ଏକର ପିଛା 20 କେଜି ବାଲ୍ ସନେନେ ଇଟା ମାନକେ ସାନି କରି ଜମିନେ ଦେଇପାର୍ମା। ବତ୍ରି ବୁନାର ଲାଗି ଓଷୋ ଝିଟ୍ବାର ସମୟ ହେଲା ଧାନ ବୁନ୍ବାର ଆର୍କର ଦିନ। ଖାଲ ଜମିମାନକେ ଛଟା ବୁନା କରୁଛୁ ବେଲେ ସାର ଦେମା 32 କେଜି ଜବଖିଆ ଜାନ ସାର, 16 କେଜି ଫସ୍ଫରସ, 16 କେଜି ପଟାସ। ମଧ୍ୟମ କିସମର ଜମିନେ ଯଦି ଆମେ ଅଧିକ ଅମଲକ୍ଷମ ଧାନ କରୁଛୁ ତାର୍ ଲାଗି ସାର ନେମା 32 କେଜି ଜବଖିଆର ଜାନ ସାର, 16 କେଜି ଫସ୍ଫରସ, 16 କେଜି ପଟାସ। ଏଇଟା ତ ଗଲା ବିହନ ବିଷୟନେ। ଏବେ ଆମେ ଜାନ୍ମା ତଲି ପକାବାର ଲାଗି କାଣା କାଣା କଲେ ଆମେ ଅଧିକ ଅମଲ ପାଇପାର୍ମା। ଏଇ ଧାନ ଚାଷର ଲାଗି ଶୁଖ୍ଲା ତଲିପଟି କରୁଛୁ ବେଲେ ପ୍ରଥମେ ଜମିର ଘାସ ଘୁସା ମାନକେ ସଫା କରି ଦେଇକରି ମାଟକେ ଗୁଣ କରିଦେମା। ପଛକେ 3 ଫୁଟ ଉଷାର, 6 ଆଙ୍ଗୁଲ ଉଚ୍ଚା ଆରୁ ସୁବିଧା ହିସାବନେ ଲମାର ପଟାଲି ବନାମା। 2ଟା ପଟାଲି ଭିତରେ ନେ ଫୁଟେକ ଲେଖା ନାଲି ଛାଡ଼ମା। 10 ଡିସମିଲ ତଲିପଟିର ଲାଗି 40 ଛେଡ଼ନା ଗୋବର ଖତ, 12 କେଜି ସିଙ୍ଗଲ ସୁପର ଫସ୍ଫେଟ ଆରୁ 2 କେଜି ମ୍ୟୁରେଟ୍ ଅଫ୍ ପଟାସ୍କେ ମାଟ୍ ନେ ଭିରେଇ ଦେମା। ତେନ୍କେ 10 ଡିସମିଲ ଲାଗି 25 କେଜି ବିହନ ବୁନି ଦେଇକରି ଢାବି ଦେମା। କାଦୋ ତଲି ପକାବାରକେ ଚାହୁଁଛୁ ବେଲେ ଜମିକେ ଭଲ୍ କରି କାଦୋ କରିଦେମା। ତେନ୍କେ ଶୁଖ୍ଲା ତଲିପଟିନେ ଏବେ କହିଲା ହିସାବନେ ସାର ଖତମାନ ଦେମା। ଧାନ ଫାଟିଲା ଗଜାକେ ଏକା ବିହନ ହିସାବନେ ତଲି ପକାମା। ଆମେ ସବେ ଜାଣିଛୁ ଆଜିକାଲି ରାସାୟନିକ ସାର ଠାନୁ ଆର୍ ଭଲ୍ ହଉଛେ ସବୁ ସାର। ଇତାକେ ଆମେ ଜମିନେ ବ୍ୟବହାର କଲେ ଖତ ମିଲବାର ସନେ ମାଟ ଆରୁ ଫସଲ ବି ବିଷାନ ହେବାରନୁ ବଞ୍ଚିଯିବା। ଏ ସାରକେ ଆମେ ଜମିନେ ଏକା ବନେଇ ପାର୍ମା। ଏଥିର୍ଲାଗି ଆମେ ପହିଲାନୁ ଏକା ଧାନ ବୁନ୍ଲା ବେଲ୍କେ ଛଟା ବୁନାନେ ଏକର ପିଛା 10 କେଜି ହିସାବନେ ଧନିଚା ମଞ୍ଜିକେ ଭିରେଇ କରି ବୁନି ଦେଇଥିମା। ଆଜିକାଲି ଜୈବିକ ସାର ବିଷୟରେ ବି ଖୁବ୍ ଶୁଣବାକେ ମିଳୁଛେ। ସତେ ଏକା ଇ ସାରକେ ବ୍ୟବହାର

0: କଲେ ବି ରାସାୟନିକ ସାର ଖୁବ୍ କମ୍ ବ୍ୟବହାର କରବାକେ ପଡ଼୍ବା। ଏଇ ଜୈବିକ ସାର ମାନକେ 500 ଗ୍ରାମ କେ 1 ଲିଟର ପାଞ୍ଚ ସନେ ଗୁଲି କରି ବନାମା। ଆମେ ଆଜି ଯେନ୍ ସବୁ କଥା ମାନେ ଜାଣିଲୁ ତାକେ ଠିକ୍ ହିସାବରେ ସୁରକ୍ଷି କରି ଆମର ଚାଷୀ ଭାଇମାନେ ଯଦି ଧାନ ଚାଷ କଲାବେଳକେ କାମେ ଲଗାବେ, ଆଗଲି ଯେତିକି ଧାନ ପୋଉଥିଲେ ଏବେ ତାଠାନୁ ଅଧିକ ଅମଲ ପାଇପାରବେ।
1: ଶୁଣୁଥିଲେ ଚାଷର କଥା ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଆଲବମ୍ରୁ କିଛି ଭକ୍ତି ଗୀତ। ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତ ବିପିନ ବାରିକ। ପ୍ରଥମେ ଗାଇଛନ୍ତି ଶିଳ୍ପୀ ବିଷ୍ଣୁ।

ଶୁଣୁଛନ୍ତି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଆଲବମ୍ରୁ କିଛି ଭକ୍ତି ଗୀତ। ଶେଷରେ ଗାଇଛନ୍ତି ଶିଳ୍ପୀ ରବୀନ୍ଦ୍ରନାଥ ମିଶ୍ର। ନରେନ୍ଦ୍ର ବେହେରାଙ୍କ ଗୀତ ରଚନା, ସଙ୍ଗୀତ ବିପିନ ବାରିକ।

ଶୁଣିଛନ୍ତି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ ଶିଳ୍ପୀ ସମୀରଙ୍କୁ।

ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କିଛି ଗୀତ। ଶିଳ୍ପୀମାନେ ଥିଲେ ନିବେଦିତା, ଶକ୍ତି ମିଶ୍ର ଏବଂ ସମୀର। ଗୀତ ରଚନା କରିଥିଲେ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା। ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୀ କୁମାର ରଥ।

ରାମ ବନକୁ ଯିବାକୁ ରାଜି ହୋଇଯିବା ମାତ୍ରେ କୈକେୟୀ ବଧିରା ସ୍ତ୍ରୀ ଭଳି ଗୋଟିଏ ବିଷୟରେ ଲୟ ରଖି ଅନ୍ୟ କୁଆଡ଼େ ମନ ଦେଲେ ନାହିଁ। ବହନ ବା ଶୀଘ୍ର ରାମ ବନଗାମୀ ହୁଅନ୍ତୁ ବୋଲି ଶିଶୁ ପାଠ ପଢ଼ି ଘୋଷିଲା ଭଳି ବାରମ୍ବାର କହିଲେ। ମନେ ହେଲା ବନପ୍ରିୟ ବା କୋକିଳ ମେଳରେ ବଳିଭୁକ ବା କୁଆର କର୍କଶ ସ୍ୱନ ଶୁଣାଯାଉଛି। ବଂଶନଳୀ ବା ବାଉଁଶ ନଳରେ ଥିବା ସୂକ୍ଷ୍ମ ବସନ ସୀତାଙ୍କ ପାଇଁ ଆଣିଦେଲେ। ସନ୍ନ୍ୟାସୀଙ୍କ ପାଇଁ ଦରକାର ଥିବା ଇଖୁଆକୁ ବା ତମ୍ବାର ପାତ୍ର ଇଖୁଆକୁ ବଂଶ ଚୂଡ଼ାମଣି ରାମ ଓ ଲକ୍ଷ୍ମଣ ଧରିଲେ। ରାଜାଙ୍କୁ ନିନ୍ଦା କରି ଅଯୋଧ୍ୟାବାସୀ ପଛରେ ଗୋଡ଼ାଇଲେ। କୁହାକୁହି ହେଲେ, ବୃଦ୍ଧ ସମୟରେ ବାମା କୈକେଇଠାରେ କିମ୍ପା ଏଡ଼େ ଅନୁକମ୍ପା। ଅଯୋଧ୍ୟା ରୂପୀ କ୍ଷୀରଭାଣ୍ଡ ବା ଦୁଗ୍ଧ ପାତ୍ରକୁ କୈକେଇ ମନ୍ଥନ କରି ନବନୀତ ବା ଲହୁଣୀ ବାହାର କଲା ବନର ଲୋକଙ୍କ ପାଇଁ। ଏବେ ରାମ ହେବେ ବହୁ ଲୋଚନ ବା ବହୁତ ଲୋକଙ୍କ ନେତ୍ରର ଅସନ ବା ଭୋଜନ, ସେମାନଙ୍କର ନେତ୍ର ପୂରିଯିବ। ଅନ୍ୟ ଅର୍ଥରେ ବହୁ ଲୋଚନର ଦେବତା ଇନ୍ଦ୍ର ଶିବ ବ୍ରହ୍ମାଙ୍କ ଅସ ବା ଅମଙ୍ଗଳ ନ ହେବା ପାଇଁ ଏ ବ୍ୟବସ୍ଥା ହେଲା। ରବିବାରରେ ବୃକ୍ଷରାଜ ଅସ୍ୱସ୍ଥରେ ଅଲକ୍ଷ୍ମୀ ଆଶ୍ରା କଲା ଭଳି ଅଯୋଧ୍ୟାରେ ରହିଲେ କୈକେୟୀ। ବାର୍ତ୍ତା ପାଇ ଶୃଙ୍ଗବେରର ଶବର ରାଜ ଗୁହକ ପ୍ରବେଶ କରି କହିଲା, ଦଶରଥ ରାଜ୍ୟ ବାଣ୍ଟିଦେଲେ ନାହିଁ କାହିଁକି? ସୁମନ୍ତ୍ର ଛଳ ବାକ୍ୟରେ କହିଲେ, ତାକୁ ଅଯୋଧ୍ୟା ଦେଇ ୟାଙ୍କୁ ବନଦେଶ ଦେଇଛନ୍ତି। ରାତ୍ର ସାରା ଶବର ସୈନ୍ୟ ଜଗି ରହିଲେ। ବଟକ୍ଷୀରରେ ଜଟା ବାନ୍ଧି ବଳକଳ ପିନ୍ଧି ରୁଦ୍ରାକ୍ଷ ମାଳା ଧରି ରାମ ଓ ଲକ୍ଷ୍ମଣ ଭସ୍ମ ବିଭୂଷିତ ହୋଇ ବାହାରି ନର ଓ ନାରାୟଣ ଭଳି ଦିଶିଲେ। ରଥକୁ ଘେରିଥିବା ପ୍ରଜା ଓ ରାମ ସୀତାଙ୍କୁ କଳ୍ପନା ନେତ୍ରରେ ଦେଖି ଭଞ୍ଜ ଏକାମ୍ରବନ ଭୁବନେଶ୍ୱରର ବସନ୍ତ ଗୁଣ୍ଡିଚାର ଅଶୋକାଷ୍ଟମୀ ରଥର ଶିବ ପାର୍ବତୀଙ୍କୁ ମନେ ପକାଇଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଓ ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 9:00 ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ସପନର ନାୟିକାରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଦ୍ୱୈତକଣ୍ଠରେ ପାମେଲା ଜୈନ ଏବଂ ଉଦିତ ନାରାୟଣ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ। କଥାଚିତ୍ର ସପନର ନାୟିକା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଏଥିରେ ଶୁଣନ୍ତୁ କଟକ କଥାଚିତ୍ରରୁ ଏହି ଗୀତଟି କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ପାମେଲା ଜୈନ। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ। କଥାଚିତ୍ର କଟକ।

ଭବାନୀପାଟଣା ଟ୍ୟୁନ୍ କର। ପ୍ରତ୍ୟେକ ଦିନ ସକାଳ 10:10 ରୁ 11:10 ଯାଏଁ ସ୍ଥାନୀୟ ଖବର ଆଉ ମନପସନ୍ଦର ଗୀତକୁ ନେଇ କାର୍ଯ୍ୟକ୍ରମ ଖୁବ୍

ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର ଛିଛୁରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତକାର ପ୍ରୀତମ। କଥଚିତ୍ର ଛିଛୁରେ

କଥାଚିତ୍ର ହିରୋ କଣ୍ଠଦାନ କରିଛନ୍ତି ଅମାଲ ମଲ୍ଲିକ ଏବଂ ପଲକ ମୁଚାଲ, ଗୀତିକାର କୁମାର, ସଙ୍ଗୀତକାର ଅମାଲ ମଲ୍ଲିକ। କଥାଚିତ୍ର ହିରୋ।

0: ଆକାଶବାଣୀ ଏଟ୍ 90।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
3: କଣ୍ଠଦାନ କରିଛନ୍ତି ମିଳିତ କଣ୍ଠରେ ରାହତ ଫତେ ଅଲି ଖାନ, ଆଶିଷ କୌର, ତନିଷ୍କ ବାଗ୍ଚି, ଗୀତା ରଶ୍ମି ବିରାଗ, ସଙ୍ଗୀତା ତନିଷ୍କ ବାଗ୍ଚି, କଥଚିତ୍ର ସିମ୍ବା।

ଏଥର ଶୁଣନ୍ତୁ ପିକେ କଥାଚିତ୍ରରୁ ଏ ଗୀତଟି। କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଏବଂ ସାନ, ଗୀତିକାର ସ୍ୱନନ୍ଦ କିର୍କିରି, ସଙ୍ଗୀତକାର ଶାନ୍ତନୁ ମୈତ୍ରା। କଥାଚିତ୍ର ପିକେ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ ଓ ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ ଓ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଅପରାହ୍ନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 10 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ।

ନମସ୍କାର, ଶୁଭ ସକାଳ। ଆଜି ଏହି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକାର ଉପସ୍ଥାପନାରେ ମୁଁ ଗୀତାଞ୍ଜଳି ସାହୁ ଆପଣ ସଭିଙ୍କୁ ସାଦର ସ୍ୱାଗତ ଜଣାଉଛି କାର୍ଯ୍ୟକ୍ରମର ପରିସରକୁ। ଅସ୍ତିତ୍ୱ, ଏହି ଶବ୍ଦଟି ଶୁଣିଲେ ମନେ ହୁଏ ଏକ ଗଭୀର ସମୁଦ୍ର ଯାହାର ତଳ ଦେଖିବା ସହଜ ନୁହେଁ। ଅସ୍ତିତ୍ୱର ଅର୍ଥ ହେଉଛି ମୁଁ ଅଛି, କିନ୍ତୁ ଏହା କେବଳ ଶରୀର ରହିବା ନୁହେଁ, ଏହା ହେଉଛି ଆମର ଭାବନା, ସ୍ୱପ୍ନ, ସ୍ମୃତି ଓ ସମ୍ପର୍କ ମିଶି ତିଆରି ହୋଇଥିବା ଏକ ଜୀବନର ପରିଚୟ। କେବେ କେବେ ଆମେ ଭିଡ଼ ଭିତରେ ଥିଲେ ମଧ୍ୟ ନିଜକୁ ହରାଇ ଦେଉଛୁ। ସେତେବେଳେ ପ୍ରଶ୍ନ ଆସେ, ମୋର ଅସ୍ତିତ୍ୱ କ'ଣ, ମୁଁ କାହିଁକି ଅଛି? ଏହାର ଉତ୍ତର କିଛି ବଡ଼ ନୁହେଁ, ଛୋଟ ଛୋଟ ମୁହୂର୍ତ୍ତରେ ଲୁଚିଥାଏ। ଯେତେବେଳେ ଆମେ କାହାକୁ ହସାଉଛୁ, ଯେତେବେଳେ ଆମେ ନିଜକୁ ଚିହ୍ନିବାକୁ ଚେଷ୍ଟା କରୁଛୁ, ଯେତେବେଳେ ଆମେ କାହାର ପାଇଁ ଆଶା ହେଉଛୁ। ଅସ୍ତିତ୍ୱ କେବଳ ଜୀବନ ଚଲାଇବା ନୁହେଁ, ବରଂ ଏହା ହେଉଛି ନିଜ ମୂଲ୍ୟକୁ ବୁଝିବା। ଜୀବନରେ ସବୁକିଛି ଅସ୍ଥାୟୀ, ସମୟ, ସମ୍ପର୍କ, ପରିସ୍ଥିତି, କିନ୍ତୁ ଆମର ଅସ୍ତିତ୍ୱର ସତ୍ୟ ହେଉଛି ଆମେ କେତେ ଭଲ ପାଇଲୁ, କେତେ ସତ୍ୟ ରହିଲୁ ଓ କେତେ ଲୋକଙ୍କ ହୃଦୟରେ ଘର କରି ଚିହ୍ନ ରଖିଲୁ। ଶେଷରେ ଅସ୍ତିତ୍ୱ ଏକ ପ୍ରଶ୍ନ ନୁହେଁ, ଏହା ହେଉଛି ଏକ ଅନୁଭବ।

ଗ୍ରୀଷ୍ମ ଦିନରେ ଜଙ୍ଗଲର ତାପମାତ୍ରା ଯେତେବେଳେ ବଢ଼ିଯାଏ, ଚାରିଆଡ଼େ ଶୁଖି ଆ କରେ ଓ ପାଣି ମୁନ୍ଦାଇ ପାଇଁ ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସଭିଏ ବ୍ୟାକୁଳ ହୋଇଉଠନ୍ତି। ସେତେବେଳେ ପ୍ରକୃତି ନିଜ କୂଳରେ ଏକ ଚମତ୍କାର ରହସ୍ୟ ପ୍ରକଟ କରିଥାଏ। ଜଙ୍ଗଲ ଭିତରେ ଏମିତି ଏକ ଗଛ ଅଛି ଯିଏ ନିଜ ଗଣ୍ଡି ଭିତରେ ସନ୍ତର୍ପଣରେ ଲୁଚାଇ ରଖିଥାଏ ପ୍ରଚୁର ଜଳରାଶି। ଏହି ବିସ୍ମୟକର ବୃକ୍ଷର ନାମ ହେଉଛି ଅସନ, ଯାହାକୁ ଅନେକ ସାଜ ବା ଆସନ ଗଛ ବୋଲି ମଧ୍ୟ କହିଥାନ୍ତି। ଏହି ବୃକ୍ଷ ନିଜ ଗଣ୍ଡି ଭିତରେ ପ୍ରଚୁର ଜଳ ସଞ୍ଚୟ କରି ରଖିବାର ଅଦ୍ଭୁତ କ୍ଷମତା ରଖିଛି। ଗଛ ଗଣ୍ଡିରୁ ବାହାରେ ମିଠା ପାଣି, ବୟସ୍କ ଓ ପରିପକ୍ୱ ଅସନ ଗଛଗୁଡ଼ିକର କାଣ୍ଡ ଭିତରେ ପ୍ରାକୃତିକ ଭାବରେ ଜଳ ଜମା ହୋଇ ରହିଥାଏ। ଗଛର ଗଣ୍ଡିକୁ ସାମାନ୍ୟ କାଟିଲେ ବା ସେଥିରେ କଣା କଲେ ଭିତରୁ ସ୍ୱଚ୍ଛ ପାନୀୟ ଜଳ ନିର୍ଗତ ହୋଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ପାଣି କେବଳ ସ୍ୱଚ୍ଛ ନୁହେଁ, ବରଂ ଏହାର ସ୍ୱାଦ ମଧ୍ୟ ବେଶ୍ ମିଠା ଓ ତୃପ୍ତିଦାୟକ। ଭୟଙ୍କର ଖରା ସମୟରେ ଜଙ୍ଗଲର ପଶୁପକ୍ଷୀଙ୍କ ପାଇଁ ଏହି ଗଛ ଏକ ଜୀବନ ରକ୍ଷାକାରୀ ଜଳାଶୟ ସାଜିଥାଏ। ଏସିଆ ମହାଦେଶର ଶୁଷ୍କ ଓ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟର ଏକ ପ୍ରମୁଖ ଅଂଶ ହେଉଛି ଅସନ ବୃକ୍ଷ। ଏହାକୁ ସାଧାରଣତଃ ସାଜ, ଇଣ୍ଡିଆନ୍ ଲରେଲ୍ ଓ ତା'ର ସ୍ୱତନ୍ତ୍ର ଗଠନ ପାଇଁ କୁମ୍ଭୀର ଚମଡ଼ା ଗଛ ମଧ୍ୟ କୁହାଯାଏ।

ଭାରତ ନେପାଳ ବାଂଲାଦେଶଠାରୁ ଆରମ୍ଭ କରି ବ୍ରହ୍ମଦେଶ ବା ମିଆଁମାର ଥାଇଲାଣ୍ଡ ଭିଏତନାମ ପର୍ଯ୍ୟନ୍ତ ଏହି ଗଛ ବିଶେଷତଃ ଦେଖାଯାଏ। ଅସନ ଏକ ବିଶାଳକାୟ ବୃକ୍ଷ ଯାହା ପ୍ରାୟ 30 ମିଟର ବା 98 ଫୁଟ ପର୍ଯ୍ୟନ୍ତ ଉଚ୍ଚ ଓ ଏହାର ଗଣ୍ଡିର ବ୍ୟାସ ପ୍ରାୟ 1 ମିଟର ହୋଇଥାଏ। ଫଳ ଡିମ୍ବାକାର ଓ 3 ସେଣ୍ଟିମିଟର ଲମ୍ବ ହୋଇଥାଏ, ଯେଉଁଥିରେ 5ଟି ପକ୍ଷୀ ଭଳି ଗଠନ ଥାଏ। ବୌଦ୍ଧ ଧର୍ମଗ୍ରନ୍ଥ ଅନୁଯାୟୀ 20ତମ ବୁଦ୍ଧ ତିସା ବୁଦ୍ଧ ଏହି ଅସନ ଗଛ ମୂଳେ ହିଁ ଧ୍ୟାନ କରି ଦିବ୍ୟଜ୍ଞାନ ବା ବୋଧିତ୍ୱ ପ୍ରାପ୍ତ କରିଥିଲେ। ଏଣୁ ଏହି ଗଛକୁ ଏକ ପବିତ୍ର ବୃକ୍ଷ ଭାବରେ ଗଣନା କରାଯାଏ।

ଟାଇଁ ଟାଇଁ ଖରାରେ ଝାଇ ମାରିଯାଉଛି ଜୀବନ, ତାତିର ତତଲା କଡ଼େଇରେ ସମଗ୍ର ଦେଶ ଛଟପଟ ହେଉଛି, ମୁଣ୍ଡ ଉପରେ ସୂର୍ଯ୍ୟ ଯେମିତି ନିଆଁ ଢାଳୁଛନ୍ତି, ଆଉ ପାଦ ତଳେ ମାଟି ତାତି ଭାଟି ପରି ଲାଗୁଛି, ଚାରିପଟେ କାଲି ଗରମ ଗରମ ଗରମ, ଏଥିରୁ ଯେମିତି ନିସ୍ତାର ନାହିଁ, ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ହୋଇ ଉଠୁଛନ୍ତି ମଣିଷଠୁ ପଶୁପକ୍ଷୀ ଗଛଲତା ପର୍ଯ୍ୟନ୍ତ। ବର୍ତ୍ତମାନ ସ୍ଥିତିରେ ଯେଉଁ ଗରମ ହେଉଛି ତାହା ଏଲନିନୋର ପ୍ରଭାବ ବୋଲି ନ୍ୟୁଜ୍ ଶୁଣୁଛୁ ଅବା ଖବରକାଗଜରେ ପଢ଼ୁଛୁ। ତେବେ ଏହି ଏଲନିନୋ କ'ଣ ଜାଣିବା ଆସନ୍ତୁ। ପ୍ରଶାନ୍ତ ମହାସାଗରରେ ଉତ୍ପନ୍ନ ହେଉଥିବା ଜଳବାୟୁ ଚକ୍ର ଏଲନିନୋ ଓ ଲାନିନା ଦୁଇଟି ବିପରୀତ ଜଳବାୟୁ ଚକ୍ର ଏଲନିନୋର ପ୍ରଭାବ ବିଶେଷ କରି ଭାରତୀୟ ପାଣିପାଗକୁ ପ୍ରଭାବିତ କରିଥାଏ। ଏଲନିନୋ ଏକ ସ୍ପ୍ୟାନିଶ୍ ଶବ୍ଦ ଯାହାର ଅର୍ଥ ବାଲ୍ ଇଶା। ପ୍ରଶାନ୍ତ ମହାସାଗରର ପାଣି ସାଧାରଣଠାରୁ ଅଧିକ ଗରମ ହେଲେ ଏହି ଏଲନିନୋ ସୃଷ୍ଟି ହୋଇଥାଏ। ଏହାର ପ୍ରଭାବରେ ଭାରତର ମୌସୁମୀ ଦୁର୍ବଳ ହୋଇପଡ଼େ, ଫଳରେ ବର୍ଷା କମ୍ ହୋଇଥାଏ ଓ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଯେତେବେଳେ ଲାନିନାର ଅର୍ଥ ଛୁଟି ବାଚି, ଏହା ଏଲନିନୋର ବିପରୀତ ଅର୍ଥାତ୍ ଜଳବାୟୁର ଥଣ୍ଡା ଅବସ୍ଥା, ଏହାର ପ୍ରଭାବରେ ପ୍ରଶାନ୍ତ ମହାସାଗରର ତାପମାତ୍ରା ସାମାନ୍ୟରୁ ଅଧିକ ଥଣ୍ଡା ହୋଇଥାଏ ଓ ପବନର ବେଗ ଅଧିକ ମଜବୁତ ହୋଇଥାଏ। ଲାନିନା ପ୍ରଭାବରେ ଭାରତ ଓ ଦକ୍ଷିଣ ପୂର୍ବ ଏସିଆରେ ଭଲ ଓ ସାମାନ୍ୟରୁ ଅଧିକ ମୌସୁମୀ ବର୍ଷା ହେବାରେ ସାହାଯ୍ୟ କରିଥାଏ। ଲାନିନା ପ୍ରଭାବରେ ଅଷ୍ଟ୍ରେଲିଆରେ ଅତ୍ୟଧିକ ପରିମାଣର ବର୍ଷା ଓ ବନ୍ୟା ଆସିଥାଏ, ଯେତେବେଳେ କି ଆମେରିକାରେ ଶୀତଦିନେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ।

ଏକ ଅନୁଧ୍ୟାନରେ ଜଣାଯାଇଛି ଯେ ପ୍ରଥମେ ଏଲନିନୋ ଯୋଗୁଁ ତାପମାତ୍ରା 1.4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ୁଥିଲା, ଏବେ 1.4 ଡିଗ୍ରୀ ବଢ଼ିଛି। ଏଥିସହିତ ପୁନଃ 1.5 ଡିଗ୍ରୀ ଯୋଡ଼ି ହେଲେ ତାପମାତ୍ରା 2.9 ଡିଗ୍ରୀରେ ପହଞ୍ଚିବ। ଏଭଳି ସ୍ଥିତି ପୂର୍ବରୁ କେବେ ଦେଖାଯାଇନଥିଲା, ଫଳରେ ମୌସୁମୀ ବାଧିତ ହେବ, କମ୍ ବର୍ଷା ହେବ। ଆଇଏମ୍ଡିର ପୂର୍ବାନୁମାନ ଅନୁସାରେ ବର୍ଷାର ପରିମାଣ 92% ରହିପାରେ। ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ ଓ ଦକ୍ଷିଣ ଉପଦ୍ୱୀପ ବ୍ୟତୀତ ସମ୍ପୂର୍ଣ୍ଣ ଦେଶରେ ବର୍ଷା କମ୍ ହେବ। ଆମ ଦେଶର 91% କୃଷି ବର୍ଷାଜଳ ଉପରେ ନିର୍ଭରଶୀଳ। ବର୍ଷା କମିଲେ କୃଷି ଉପରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ। ଏଲନିନୋ ପ୍ରଭାବରୁ ବଞ୍ଚିବା ପାଇଁ ବା ଏଲନିନୋର ପ୍ରକୋପରୁ ବଞ୍ଚିବା ପାଇଁ ଆମକୁ ଶସ୍ତା ଓ ସହଜ ଅଥଚ ଦୀର୍ଘସ୍ଥାୟୀ ସମାଧାନର ରାସ୍ତା ବାହାର କରିବାକୁ ପଡ଼ିବ। ଗଛ ଲଗାଇବା ଓ ପୁରୁଣା ଗଛକୁ ବଞ୍ଚାଇବା। ରାସ୍ତା କଡ଼ରେ ଗଛ ଲଗାଇବା ଦ୍ୱାରା ତାପମାତ୍ରା 12 ଡିଗ୍ରୀ ସେଲସିୟସ୍ କମ୍ କରାଯାଇପାରିବ। କିନ୍ତୁ ପରିତାପର ବିଷୟ, ବିକାଶ ନାମରେ ଲକ୍ଷ ଲକ୍ଷ ଗଛ କଟାଯାଉଛି, ଜଙ୍ଗଲ ଧ୍ୱଂସ ପାଉଛି। 2015-2019 ମଧ୍ୟରେ 1 ବର୍ଗ କିଲୋମିଟର ଗଛ ପାଇଁ 18 ବର୍ଗ କିଲୋମିଟର ଗଛ କଟା ହୋଇଛି, ସେଥିରୁ 50% ଅଲଗା ଅଲଗା ସ୍ଥାନରେ ଲାଗିଛି। ଆଇଆଇଟି ମୁମ୍ବାଇ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁସାରେ ଅଲଗା ଅଲଗା ସ୍ଥାନରେ ବୃକ୍ଷରୋପଣ କୌଣସି ପାରିବେଶିକ ଉପଯୋଗିତା ନାହିଁ। କଳକାରଖାନା, କଂକ୍ରିଟ ରାସ୍ତା ଆଦି ଦିନକୁ ଦିନ ଅଧିକ ହେବାରୁ ଉତ୍ତାପ ଅବଶୋଷଣ କରୁଛି, ତେଣୁ ଦିନ ଅପେକ୍ଷା ରାତିର ତାପମାତ୍ରା 4-5 ଡିଗ୍ରୀ ବୃଦ୍ଧି ପାଉଛି, ଶରୀର ଥଣ୍ଡା ହୋଇପାରୁନାହିଁ। ଭାରତରେ ପ୍ରତିବର୍ଷ 1.5 ଲକ୍ଷ ଲୋକ ଅଂଶୁଘାତରେ ମରୁଛନ୍ତି। ଏହିସବୁରୁ ଆମକୁ ନିସ୍ତାର ପାଇବାକୁ ହେଲେ ବା ଆମେ ଏଥିରୁ ନିବୃତ ହେବାକୁ ହେଲେ ନୂଆ ଗଛ ଲଗାଇବା ଏବଂ ଆମର

ପରିବେଶକୁ ସୁନ୍ଦର କରିବା। ନିଜ ନିଜ ଅଞ୍ଚଳର ଏକ ଏକ ପୁରୁଣା ଗଛ ବଞ୍ଚାଇବାକୁ ଆମେ ସମସ୍ତେ ପ୍ରାଥମିକତା ଦେବା, ସଜାଗ ହେବା ଆଉ ସଚେତନ ରହିବା।

ବୈଚିତ୍ର୍ୟମୟ ଏହି ପୃଥିବୀ, ଏଠାରେ ବିଭିନ୍ନ ଓ ବିଚିତ୍ର ପ୍ରକାର ଜୀବଜନ୍ତୁ ରହିଥିବାର ଆମେ ଜାଣିଛୁ। ଆଜି ସେଭଳି ଏକ ପକ୍ଷୀ ବିଷୟରେ ଜାଣିବା ଆସନ୍ତୁ, ନିଶ ଥିବା ପକ୍ଷୀ। ଦକ୍ଷିଣ ଆମେରିକାର ସମୁଦ୍ରକୂଳରେ ଦେଖାଯାଉଥିବା ଇଙ୍କା ଟର୍ନ ନାମକ ଏକ ସ୍ୱତନ୍ତ୍ର ପକ୍ଷୀ ଏବେ ନିଜର ଅଦ୍ଭୁତ ଓ ଆକର୍ଷଣୀୟ ନିଶ ଯୋଗୁଁ ଇଣ୍ଟରନେଟ୍ରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି, ଯାହାର ଷ୍ଟାଇଲିସ୍ ଲୁକ୍କୁ ସମସ୍ତେ ଖୁବ୍ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି। ମୁଖ୍ୟତଃ ପେରୁ ଓ ଚିଲିର ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଏହି ପକ୍ଷୀର ଶରୀର ପାଉଁଶିଆ ରଙ୍ଗର ହୋଇଥିବା ବେଳେ ଏହାର ଥଣ୍ଟ ଉଜ୍ଜ୍ୱଳ ଲାଲ ଓ ନାରଙ୍ଗୀ ରଙ୍ଗର ହୋଇଥାଏ। ଏହାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଥଣ୍ଟ ପାଖରୁ ପଛକୁ ମୋଡ଼ି ହୋଇ ରହିଥିବା ଧଳା ରଙ୍ଗର ଲମ୍ବା ନିଶ। ସମୁଦ୍ରର ପଥୁରିଆ ଚଟାଣ ଓ ପାହାଡ଼ର ଫାଟଗୁଡ଼ିକରେ ବଡ଼ ବଡ଼ ଦଳ ବା କଲୋନି ଗଠନ କରି ବସା ବାନ୍ଧୁଥିବା ଏହି ପକ୍ଷୀମାନେ ପାଣିରେ ଚମତ୍କାର ଭାବରେ ବୁଡ଼ ପକାଇ ଛୋଟ ଛୋଟ ମାଛ ଶିକାର କରିବାରେ ବେଶ୍ ମାହିର ଅଟନ୍ତି। ଏଣୁ ନିଶ ସହ ତାଙ୍କର ସ୍ୱର ଅତ୍ୟନ୍ତ ତୀବ୍ର ଓ ଉଚ୍ଚ ହୋଇଥାଏ, ଯାହା ଏମାନଙ୍କୁ ଭିଡ଼ ଭିତରେ ଭିନ୍ନ କରିଥାଏ।

ଏଥର ଆସନ୍ତୁ ଜାଣିବା ଇତିହାସର ଆଇନାରେ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ। 1845 ମେକ୍ସିକୋ ଆମେରିକା ଯୁଦ୍ଧ ଆରମ୍ଭ ହେଲା। 1919 ଆମେରିକାର ନୌସେନା କୋଷ୍ଟାରିକା ଉପରେ ଆକ୍ରମଣ। 1969 ସି ରାଜଗୋପାଳଚାରୀ ସ୍ୱତନ୍ତ୍ର ପାର୍ଟି ନିର୍ମାଣ ପାଇଁ ଘୋଷଣା କଲେ। 1982 ଇସ୍ରାଏଲ ଦକ୍ଷିଣ ଲେବାନନ ଉପରେ ଆକ୍ରମଣ। 2015 ଘାନାର ଏକ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଯୋଗୁଁ 200ରୁ ଅଧିକ ଲୋକ ମୃତ। 1936 ପ୍ରସିଦ୍ଧ ହିନ୍ଦୀ ସିନେ ତାରକା ନୂତନଙ୍କ ଜନ୍ମ।

1920 ମସିହା ହଙ୍ଗେରୀ ସାମ୍ରାଜ୍ୟକୁ 5 ଦେଶରେ ବିଭାଜିତ କରାଗଲା। 1928 ମସିହା ଚୀନର ରାଷ୍ଟ୍ରପତି ହଙ୍ଗ ଜୋଲିନ୍ଙ୍କୁ ଜଣେ ଜାପାନୀ ଏଜେଣ୍ଟ ହତ୍ୟା କରିଥିଲେ। 1929 ମସିହା ଜର୍ଜ ଇଷ୍ଟମ୍ୟାନ୍ ପ୍ରଥମ ରଙ୍ଗୀନ ଫିଲ୍ମର ନମୁନା ଜାରି କରିଥିଲେ।

ଏଥର କିଛି ସ୍ଥାନୀୟ ଖବର। ସଦ୍ୟ ପ୍ରକାଶିତ ଜେଇ ଆଡ଼ଭାନ୍ସ ପରୀକ୍ଷା ଫଳରେ ଧର୍ମଗଡ଼ର କୌଶିକ ସାହୁ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ସର୍ବଭାରତୀୟ ସ୍ତରରେ 438ତମ ସ୍ଥାନ ଅଧିକାର କରିଛନ୍ତି ତଥା ପଶ୍ଚିମ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା କାର୍ଯ୍ୟାନ୍ୱିତ ଆଡ଼ପ୍ଟ 4R ପ୍ରକଳ୍ପର କମିଟି ବୈଠକ ଗତକାଲି ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ାରେ ଶିକ୍ଷା ସମୀକ୍ଷା ବୈଠକ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୋକ୍ସରା, ଜୟପାଟନା ଓ ଧର୍ମଗଡ଼ ଅଞ୍ଚଳର ଚାଷୀ ପୁଣିଥରେ ଆମରଣ ଅନଶନକୁ ଓହ୍ଲାଇଛନ୍ତି। କେସିଙ୍ଗାର ବିଭିନ୍ନ ଦାବି ନେଇ ମିଲର୍ସ ସଂଘ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖରିଆଡ଼ ରୋଡ୍ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଏକ ବଡ଼ ଧରଣର ଚଢ଼ାଉ କରି ବିପୁଳ ପରିମାଣର ଟଙ୍କା, ମୋବାଇଲ ସହ ପ୍ରାୟ 22 ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ନର୍ଲା ବ୍ଲକ ଗୋଖରା ଗାଁରେ ବାବୁରା ବୁଢ଼ୀମାଆଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଗାଁର ଚାରିଛକକୁ ସଂଯୋଗ କରୁଥିବା ଅନେକ ରାସ୍ତା ଏବେ ମରଣଯନ୍ତା ପାଲଟିଛି।

ଏଥର ପାଣିପାଗର ସୂଚନା। ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ସହ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି ବୋଲି ରାଜ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ସ୍ଥିତି ଆଉ 3 ରୁ 4 ଦିନ ପର୍ଯ୍ୟନ୍ତ ଜାରି ରହିବ। ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡିର କିଛି ସ୍ଥାନ ସହିତ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲା ତଥା ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଅନୁଭୂତ ହୋଇଯାଇଛି। ଆଜି ଭବାନୀପାଟଣାଠାରେ ସର୍ବୋଚ୍ଚ 37 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 28 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ତାପମାତ୍ରା।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମି ଯିବା ଶୁଣି ଗୀତ ସୁମଧୁର
1: ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆଜି ପାଇଁ ଏତିକି। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହିରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦ୍ୱିତୀୟ ଅଧିବେଶନରେ 12:00 ଶୁଣିବେ କେତୋଟି ହିନ୍ଦୀ କଥଚିତ୍ରର ଗୀତ। ସୁଗମ ସଙ୍ଗୀତ 12:30 ଶିଳ୍ପୀମାନେ ହେଲେ ସାଗରିକା ରାଉଳ, ଲକ୍ଷ୍ମୀକାନ୍ତ ପାଲିତ, ସେବାରାଣୀ ମହାପାତ୍ର ଓ ରତିକାନ୍ତ।

ଶତପଥୀ ଦିନ 1:10 ଚାଷର କଥା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପରେ ଆଜି ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଦିନ 1:20 ଦିନ 2:45 ଶୁଣିବେ ହିନ୍ଦୀ କଥଚିତ୍ରର ଗୀତ। ଏ ଥିଲା ଆମର ପରବର୍ତ୍ତୀ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ ଦିନ 12:00। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 12 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମେଡ଼ିୟମ୍ ୱେବ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଏପ୍ ମାଧ୍ୟମରେ ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କଥାଚିତ୍ର ଦୁନ୍କିରୁ ଗାଇଛନ୍ତି ଅରିଜିତ ସିଂ ଗୀତ ସ୍ୱନନ୍ଦ କିର୍କିରେ ସଙ୍ଗୀତ ପ୍ରୀତମ୍

ଏଥର ଶୁଣନ୍ତୁ କଥାଚିତ୍ର ଗଦର ଟୁରୁ ଗାଇଛନ୍ତି ବିଶାଲ ମିଶ୍ର, ନୀତି ମୋହନ, ସାହିଲ ଅଖ୍ତର ଏବଂ ସେହନାଜ ଅଖ୍ତର। ଗୀତ ସାଇଦ କୁଏତ୍ରୀ, ସଙ୍ଗୀତ ମିଥୁନ।

ଏଥର ଶୁଣନ୍ତୁ କଥାଚିତ୍ର ବେବି ଜନ୍ରୁ, ଗାଇଛନ୍ତି ଦିଲଜିତ୍ ଦୋସଞ୍ଜ ଏବଂ ଧୀ, ଗୀତ ଇର୍ଷାଦ କାମିଲ, ସଙ୍ଗୀତ ଥମନ୍।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଭୂତ ବଙ୍ଗଲା କଥାଚିତ୍ରରୁ ଗାଇଛନ୍ତି ବିଶାଲ ମିଶ୍ର, ନକ୍ସ ଅଜିଜ୍ ଏବଂ ଅନ୍ତରା ମୈତ୍ର। ଗୀତିକାରୀ ଲି କୁମାର, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଶ୍ରୋତା ବନ୍ଧୁ, ଜାଣି ରଖନ୍ତୁ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା କିପରି ପାଇପାରିବା। ଟାଣ ଘରରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁକା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯେମିତିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଜମାରୁ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ, କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ, ଧଳା ଜୋତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲିବେନି। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

0: ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି ସାଗରିକା ରାଉଳ ଏବଂ ଲକ୍ଷ୍ମୀକାନ୍ତ ବାଲିତ। ଗୀତିକାର ହେଲେ ଅଲେଖ ଚନ୍ଦ୍ର ବିଶ୍ୱାଳ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା

0: AIR at 90.
1: ଶ୍ରୋତାବନ୍ଧୁ, ଆପଣମାନେ କେତୋଟି ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଏଥର ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ ଖଣ୍ଡରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଗୀତିକାର ହେଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: AIR at 90.
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

ଯେଉଁଠି ପୃଥିବୀ ସଙ୍କୁଚିତ ହୋଇଯାଏ ଓ ଅଚିହ୍ନା ପୃଥିବୀ ଚିହ୍ନା ଚିହ୍ନା ଲାଗେ, ଭାବନା ସବୁ ସଦ୍ଭାବନାରେ ରୂପାନ୍ତରିତ ହେଉଥାନ୍ତି, ପାଲଟିଯାଏ ଯିଏ

ଜୀବନ ସଙ୍ଗୀତ ଯିଏ ଗୋଟିଏ ପକ୍ଷୀର ମିଠା ସ୍ୱର ପରି କାନରେ ଗୁଞ୍ଜରିତ ହେଉଥାଏ, ଫୁଲର ବାସ୍ନା ପରି ମନ ଅଗଣାକୁ ମହକାଉଥାଏ, ଜୀବନ ରୂପକ ଶାମୁକାରେ ଯିଏ ମୁକ୍ତା ପରି ସାଇତା ହୋଇଥାଏ, ଆଉ ସମୟ ସ୍ରୋତରେ ଆହୁରି ପ୍ରିୟ ପ୍ରିୟ ଲାଗେ, ସେ ହିଁ ତ ଆକାଶବାଣୀ ଶକ୍ତି ରୂପରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ତେବେ ତାର ପରିଧିକୁ ଆପଣଙ୍କୁ ସାଦର ସ୍ୱାଗତ ଏବଂ ଦୀପ୍ତିର ନମସ୍କାର, ନମସ୍ତେ, ଝୁଆର୍।

0: ରହିଛି। ଆଜି ଆମ ପାଖେ ରହିଛି ଆପଣଙ୍କ ପାଇଁ କେତୋଟି ମନକୁ ପାଇଲା ପରି ଗୀତ। ମୁଁ ତୁମକୁ ଭଲ ପାଏ ବୋଲି ଶହେ ଥର ତୋର ମୋର, ପ୍ରଥମ ଦେଖାର, ଜାତକ ସୁଝିଛି ଓ ରାଗିଲେ ତୁ, ଏବଂ ସିଧାସଳଖ ଆମ ସହ ଯୋଡ଼ି ହେବା ପାଇଁ ଫୋନ୍ ନମ୍ବର 2666720295623, ଅନ୍ୟଟି 2956268। ଏଥର ପଢ଼ିବା ଆମେ ସମ୍ପର୍କର ପାଠ, ଜାଣିବା କିଏ ଫୋନ୍ କରିଛନ୍ତି, ସେ କ'ଣ କହୁଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ନମସ୍କାର
1: ନମସ୍କାର
0: ନମସ୍କାର ଦେଖିଆ ଭଉଣୀ, କେମିତି ଅଛନ୍ତି, ସୁସ୍ଥ ଅଛନ୍ତି? ହ୍ୟାଲୋ
1: ଆପଣମାନେ କେମିତି ଅଛନ୍ତି?
0: ହଁ ଆମେ ଭଲ ଅଛୁ, ଆପଣ ସୁସ୍ଥ ଅଛନ୍ତି ତ?
1: ହଁ
0: ଯେହେତୁ ସୁସ୍ଥ ଅଛନ୍ତି, କୋଉ ଗୀତ ଶୁଣିବେ ପ୍ରଥମେ କହିଦେବେ।
1: ସୁସ୍ଥ ହେଇଗଲେଣି ଅପା?
0: ହଁ ସୁସ୍ଥ ହେଇଗଲେଣି, ମାନେ ଆଗରୁ ଭଲ ଲାଗୁନଥିଲା?
1: ଆଗରେ ହଁ ସେ ପାଟିରେ ଘା ହେଇଥିଲା, ତ ମୁଁ କଥା ହେଇପାରୁନଥିଲି, ବର୍ତ୍ତମାନ ଏବେ ସୁସ୍ଥ ହେଇଗଲି ଅପା,
0: ଏବେ ଟିକେ ଆରାମ ଲାଗୁଛି।
1: ହଁ ଅପା
0: ତ କୋଉ ଗୀତ ଶୁଣିବେ କୁହନ୍ତୁ, ଭଲ ଗୀତଟେ ଶୁଣିବୁ ଆପଣ।
1: ମୁଁ ତ ଗୀତର ନାଁ ଶୁଣିନି ଅପା, ବର୍ତ୍ତମାନ କଲ୍ ଲଗାଇଥିଲି।
0: ତାହେଲେ ମୁଁ ତୁମକୁ ଭଲ ପାଏ ବୋଲି ଶୁଣିବେ?
1: ହଁ
0: ନା ଅନ୍ୟ କେଉଁ ଗୀତ କହିବେ?
1: ମାନେ ମୁଁ ରେଡିଓ ଷ୍ଟେସନକୁ ଭଲ ପାଏ, ଆପଣଙ୍କୁ ଭଲ ପାଏ।
0: ହଁ ସେଥିପାଇଁ ତ ଏଇ ଗୀତଟି ଆପଣଙ୍କ ପାଇଁ।
1: ହଁ ଅପା
0: ଆଉ ସେଠି କଣ ସବୁ ଗାଁରେ ଖରା କେତେ ହଉଛି କଣ?
1: ଗାଁରେ ଖରା ତ ହଉଛି, କିନ୍ତୁ କାଲି ଟିକେ ବର୍ଷା ହେଲା, ଝିମ୍ଝିମ୍ ବର୍ଷା, ପରଦିନ ବି ଟିକେ ସନ୍ଧ୍ୟା ଆଗତରେ ଟିକେ ବର୍ଷା ହେଲା, ମାନେ ଦିନ ଦୁଇଟାରେ। ଆଉ ଆଜି ବର୍ତ୍ତମାନ ସେମିତି ଲକ୍ଷଣ ଟିକେ ଦେଖାଯାଉନି,
0: ମାନେ ବର୍ଷା ହେବାର ଲକ୍ଷଣ ଦେଖାଯାଉନି।
1: ହଁ
0: ଗରମ ବେଶୀ।
1: ହଁ ଆଗକୁ ତ ଆସୁଛି ଆମର, ଏବେ ତ ଏଇ ମାସଟା ଗୋଟେ ଆମର ଯୋଉ ମାସ ବଢୁଛି, ଯୋଉ ଗୋଟେ ମାସ ଆଉ ଗୋଟେ ମାସ ଯିବ, ତାପରେ ଯାଇକି ଆମର ଥଣ୍ଡା ପ୍ରବେଶ କରିବେ।
0: ଦେଖିବା ପୁଣି, ଆପଣ ଗତ ଥର କଥା ହେଲା ବେଳେ କହିଥିଲେ ଆପଣ ଆକାଶବାଣୀକୁ ମାନେ ଶୁଣନ୍ତି ଆଉ ବହୁତ କିଛି ପାଇଛନ୍ତି ବୋଲି, ତ ଆପଣ ଆକାଶବାଣୀକୁ କଣ ଦେବେ?
1: ମାନେ ଆକାଶବାଣୀ ଏମିତି ଗୋଟେ ଜିନିଷ ଯେ ଆମେ ଆକାଶବାଣୀରୁ ବହୁତ ଶିଖିଛୁ, ଆମେ ନାରୀମହଲ କାର୍ଯ୍ୟକ୍ରମରେ ବହୁତ ଆଗ ଥିଲା ନାରୀମହଲ, ତାପରେ ଆଗରେ ଫିଷ୍ଟ ମୁଁ ଶୁଣୁଥିଲି ଯେ ଅପା ଆଗରେ ଥିଲା ରଜନୀଗନ୍ଧା, ତାପରେ ରଜନୀଗନ୍ଧାଟା ହେଲା, ତାପରେ ନାରୀମହଲ,
0: ଆପଣ ଆକାଶବାଣୀରୁ ବହୁତ ପାଇଛନ୍ତି ବୋଲି କହିଥିଲେ, ହେଲା ଏବେ ବି କହୁଛନ୍ତି, ତ ଆପଣ କଣ ଦେବେ ଆକାଶବାଣୀକୁ?
1: ଦେଖନ୍ତୁ ଆମେ ଆକାଶବାଣୀରେ ଆମେ ଯୋଡ଼ି ହେବା କଥା, ଆକାଶବାଣୀ ଆମକୁ ଏମିତି ଶିକ୍ଷା ଦେଉଛି ଯେ ମାନେ ଆମେ ଟିଭି ଠୁ ବି ଏତିକି ଶିକ୍ଷା ଆମେ ପାଇନୁ, କାରଣ ଆକାଶବାଣୀ ଯେତିକି ଆମକୁ ଶିକ୍ଷା ଦେଇଛି, ଟିଭି ଆମକୁ କିଛି ହେଲେ ବି ଶିକ୍ଷା ସେତିକି ହେଲେ ବି ଶିକ୍ଷା ସେ ଦେଇନି, କାରଣ ଆମେ ରେଡିଓ ତ କମ୍ ଖର୍ଚ୍ଚରେ ଆମର ଆକାଶବାଣୀ ଭାବୁଛି, ଟିଭି ତ ଆମେ 100-150 ଭିତରେ ହିଁ ଚାଲେ, ତ ଆମେ କମ୍ ଖର୍ଚ୍ଚର ଆମେ ଆକାଶବାଣୀର ବ୍ୟବହାର କରିକି ଆମେ ଶୁଣୁଛୁ, ଟିଭି ଚଲେଇବା ତ କଥା ମନା ନୁହେଁ ଯେ।
0: ଆଉ ଆମର
1: ଆକାଶବାଣୀରେ ନାରୀମାନ କାର୍ଯ୍ୟକ୍ରମରେ ଆଗରେ ନାଟକ ମଧ୍ୟ ଦିଆ ହେଉଥିଲା ଯେ ଆମକୁ ବହୁତ ସଚେତନ, ଯାହାକି ଗୋଟେ ମୁଁ ଶୁଣିଥିଲି ଗୁରୁର ବାହାଘର, ତାପରେ ଝିଅ, ତାପରେ ଆମର ଏମିତିକି ଶୁଭ, ଏମିତି ନାଟକ ମାନେ ବହୁତ ମୁଁ ଶୁଣିଥିଲି।
0: ଆପଣ ଆକାଶବାଣୀକୁ ଭଲ ପାଇବା ଦେବେ, ସ୍ନେହ ଶ୍ରଦ୍ଧା ଦେବେ ଏବଂ ତା ନବବର୍ଷ ପୂର୍ତ୍ତି ପାଇଁ ଶୁଭେଚ୍ଛା ବି ଜଣାଇବେ, ନୁହେଁ?
1: ହଁ ଆମେ ତ ଜଣାଉଛୁ ମାନେ ଆମର ରେଡିଓକୁ 90 ହେଲା, 89 ଚାଲୁଛି ବର୍ତ୍ତମାନ, ଆମେ ତ ତାକୁ ଆମେ ସ୍ନେହ ଦବା।

0: କରିଦେବା ଭଲ ପାଇବା ଏଇଟା ତ ଆକାଶବାଣୀ ଚାଲୁଛି ଅପା ଶ୍ରୋତା ଦିନ ଆକାଶବାଣୀ ଆକାଶବାଣୀ ଦିନ ଶ୍ରୋତା ଏଇଟା ତ ଦୁଇଙ୍କର ଯୋଡ଼ା ମାନେ ଦୁଇଙ୍କର ସମ୍ପର୍କ ଯେମିତି ଆକାଶବାଣୀ ଆଉ ଶ୍ରୋତା ମାନଙ୍କର ସମ୍ପର୍କ ବି ସେମିତି ଅଛି ଅପା
1: ହଁ ଆପଣଙ୍କ ବିନା ତ ଆକାଶବାଣୀ ଅଧୁରା ନୁହେଁ
0: ହଁ ଅପା ଆଉ ଆମ ବିନା ଆକାଶବାଣୀ ଅଧୁରା ଆଉ ଆକାଶବାଣୀ ବିନା ଆମେ ଅଧୁରା
1: ହଁ ଉଭୟ ଉଭୟଙ୍କର ତ ଏଇ ଯୋଉ ଖୁସି ଆପଣ ଶୁଭେଚ୍ଛା ବି ଦେଲେ ତ ସେଥିପାଇଁ ଏଇ ଗୀତଟି ଶୁଣିବା
0: ଆଉ ଦେଖନ୍ତୁ ଅପା ଆଗରେ ଫୋନ୍ ପ୍ଲିଜ୍ ନଥିଲା ଯେ ଆମର ସମ୍ପର୍କ ବଢୁଥିଲା କାରଣ ଶୁଣିବାରେ ବି ଆମକୁ ଟିକେ ଉତ୍ସାହିତ କରୁଥିଲା ଆଗରେ ବର୍ତ୍ତମାନ ଫୋନ୍ ଯୁଗ ହେଲାରୁ ଟେଲିଫୋନ୍ ହେଲାରୁ ଆମର ଆକାଶବାଣୀ ସମ୍ପର୍କ ହେଲା ନାରୀମାନ କାର୍ଯ୍ୟକ୍ରମ ବି ଫୋନ୍ ପ୍ଲିଜ୍ ହେଲା କିନ୍ତୁ ଆମର ଭଉଣୀ ମାନେ ତ ଲାଭ କରିକି ସେମାନେ ଡରୁଛନ୍ତି କିନ୍ତୁ ଭୁଲ ହଉ କହିଦେଲେ ତ କିଛି ହବନି ଅପା
1: ଆପଣ ଏଥର ବାର୍ତ୍ତା ଦେଲେଣି ସେମାନଙ୍କୁ ଆଉ ସେମାନେ ଡରିବେନି କଥା ହେବେ
0: ତାପରେ ଆମର ଆକାଶବାଣୀ ସହିତ କଥା ହେବେ ଆମ ନୂଆ ନୂଆ ଭଉଣୀ ମାନେ ଯୋଡି ହେଲେ ସୁନ୍ଦର ଲାଗ୍ବା ମେସେଜ କରିବା କଥା
1: ସୁନ୍ଦର ଲାଗ୍ବା ବଢିଆ ଲାଗ୍ବା ତାହେଲେ ଏଇ ଗୀତ ଆମେ ଆପଣଙ୍କର ପାଖେ ପଠାମୁ
0: ହଁ
1: ଏନ୍ତା ଫୋନ୍ କରୁଥିବେ ଯୋଡ଼ି ହେଇକିରି ରହିଥିବେ ଆକାଶବାଣୀ ସନେ

0: ଦୀକ୍ଷା ଫଣିଙ୍କ ପରେ ଜାଣିବା କୋଉ ଫଣି ଫୋନ କରିଛନ୍ତି, ସେ କଣ କହୁଛନ୍ତି? ହ୍ୟାଲୋ
1: ଦୀପ୍ତି ମ୍ୟାଡାମ ନମସ୍କାର, ମୁଁ ସବିତା କହୁଥିଲି ଜଗତସିଂହପୁର।
0: ହଁ ସବିତା ଫଣି ନମସ୍କାର, ଅନେକ ଦିନ ପରେ ମନେ ପକେଇଲେ ଆପଣ। ଆପଣଙ୍କର ପଢାପଢି କେମିତି ଚାଲିଛି ଏବେ?
1: ମ୍ୟାଡାମ ମୋର ପଢାପଢି ସରିଯାଇଛି।
0: ନାଇଁ ମାନେ ବହି ଆପଣ ପଢନ୍ତି ନା?
1: ହଁ ବହି ଚାଲିଛି, ସେମିତି ଚାଲିଛି। ଯାହା ପାଉଛି, ଖରାଦିନ ତ ବହୁତ ଗରମ ଲାଗୁଛି, ଦ୍ୱିପହରେ ସେଠି ଆମେ ବସୁଛୁ, ସବୁ ବସି କଥାବାର୍ତ୍ତା ହଉ, ସେଠି ଖଣ୍ଡେ ଦୁଇ ଖଣ୍ଡ ବହି ନେଇ ପଢିଲି, ଆଉ ଚାରି ପାଞ୍ଚଟା ପେପର ଆସେ ଚାଲିଛି, ଏମିତି ଚାଲିଛି ଆଉ।
0: ମାନେ

0: ଖରାଦିନଟା ପଢାପଢିରେ ଚାଲିଛି, ଆଉ କଣ ଚାଲିଛି ଦିନ ସାରା? ମାନେ ବହୁତ
1: ଆଉ କିଛି ନାହିଁ ମ୍ୟାଡାମ, ଏଇ ଯୋଉ ଗରମ ଲାଗୁଛି, ଗରମରୁ ପାଇବାକୁ ଏଇ ସବୁ ରେଡିଓ ଲଗେଇ ଶୁଣିବା, ଆଉ ଏଇ ପଢାପଢି ତ ମୋର ପେପର ଫେପର ପଢିବା, ଏଇଗୁଡା ସବୁ ଚାଲିଛି, କିଛି ଇଏ ଜଣା ପଡୁନି।
0: ହଁ, ତ ଆପଣ ଆଜି କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ମ୍ୟାଡାମ ଆଜି ମୁଁ ଶୁଣିବି ଜାତକ, କଣ ସେଟା
0: ଜାତକ ସୁଝିଛି,
1: ଜାତକ ସୁଝିଛି, ସେଇଥିରୁ ଗୋଟେ ଗୀତ ଦେବେ ଆପଣ।
0: ତ ଆପଣ ଆକାଶବାଣୀ ସହିତ ମାନେ କେତେ ଦିନରୁ ଯୋଡି ହେଇ ରହିଛନ୍ତି?
1: ମ୍ୟାଡାମ ମୁଁ ବହୁତ ଛୋଟବେଳଠୁ ଆକାଶବାଣୀ ସହିତ ଜଡିତ ଅଛି,
0: ତ
1: ଆଜି ନୁହେଁ, ଆମ ଘରେ ଗୋଟେ ରେଡିଓ ଥିଲା ଯେହେତୁ ମୁଁ ଛୋଟବେଳକୁ ଆକାଶବାଣୀ ଶୁଣି କଟକ ଶୁଣୁଥିଲି, ଆଉ ଏବେ ତ ଆପ୍ରେ ହେଇଗଲାଣି ଆପଣ ମାନଙ୍କର
0: ସୁବିଧା ହେଇଗଲା,
1: ଆପଣଙ୍କର ତ ଯୋଉ ହୁଏ ଖୋଲା ଝରକା ସେଇଟା ତ ମୁଁ ଗୋଟେ ବଡ ଫ୍ୟାନ ଖୋଲା ଝରକାରେ, ଲୋକାଲ କଥା ଗୁଡା ଟିକେ ଶୁଣି ହେଇଯାଏ। ଆଉ ଗୋଟେ ଏବେ ସନ୍ଦେଶ ରେଡିଓ ସେଇ ଏରିଆରେ ଖୋଲିଛନ୍ତି, ସେଥିରେ ବି ଗୋଟେ ଗୋଟେ ନ୍ୟୁଜ ଆସେ ଦେଖେ ତା ଦେହରେ, ଏମିତି ଆଉ।
0: ତ ଘରକୁ ପ୍ରଥମେ କେମିତି ରେଡିଓ ଆସିଲା, କିଏ ଆଣିକି ଆସିଲେ, ଆରମ୍ଭଟା କେମିତି ହେଲା?
1: ମ୍ୟାଡାମ ମୁଁ ଜନ୍ମ ହେଇନଥିଲି ନନା ଆମର ରେଡିଓ, ମାନେ ଆମ ଘରେ ସମସ୍ତେ ରେଡିଓ ପ୍ରିୟ, ନନା ବି ଗୋଟେ ରେଡିଓ କଷ୍ଟ କଣ, କେତେ ରେଡିଓ ଆମ ଘରେ, ଯୋଉଠି ଦେଖିବ ସେଠି ଗୋଟେ ରେଡିଓ ଥିବ, ପକେଟ ରେଡିଓ ବି ଆମ ଘରେ ଅଛି। ଏବେ ଆପ୍ ହେଇଗଲାଣି ଆମେ ମୋବାଇଲ ନେଇ ଚାଲି ଯାଉଛୁ, କିନ୍ତୁ ବଡ ରେଡିଓ ଠୁ ଛୋଟ ରେଡିଓ ଯେତେ ଦେଖିବ ଆମ ଘରେ ରେଡିଓ ଅଛି, ରେଡିଓ କେତେବେଳେ ଆମ ଘରେ ବନ୍ଦ ହୁଏନି।
0: ବାପରେ, ମାନେ ବହୁତ, ମାନେ ଘରର ପରିବେଶ ବି ବହୁତ ମାନେ ମିଠା ଲାଗୁଥିବ ରେଡିଓ ପାଇଁ, ନୁହେଁ?
1: ହଁ, ମତେ ମୋ ବୋଉ ତ ରେଡିଓର ମାନେ ରେଡିଓଟା ତା କାନ ପାଖରେ ସବୁବେଳେ ବସିବ, କାହିଁକିନା ତାକୁ କିଛି ଶୁଭେନି, ଅଳ୍ପ ଶୁଭେ, ଗୋଟେ ରେଡିଓଟା ସବୁବେଳେ ଶୁଭୁଥିବ, ଏ ବାଜୁଥିବ ତା କାନ ପାଖରେ।
0: ଆଜ୍ଞା ଆଜ୍ଞା, ଏବେ ତ ଆମ ନାରୀ ମହଲ ବି ଶକ୍ତି ରୂପା ମାନେ ନୂଆ ନାଁରେ ଆସିଗଲାଣି, ତାପରେ ଆମର ନୂଆ କାର୍ଯ୍ୟକ୍ରମ ସବୁ ଆରମ୍ଭ ହେଇଗଲାଣି, ପ୍ରଥମ ମାନେ ମାସର ପ୍ରଥମ ମଙ୍ଗଳବାର ଆମେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ହେଉଛି, ଆପଣ ଫୋନ୍ କରିପାରିବେ ଡାକ୍ତରଙ୍କଠୁ ସିଧାସଳଖ, ମାନେ ତାଙ୍କ ସହିତ କଥା ହେଇପାରିବେ, ପ୍ରଶ୍ନ ପଚାରିପାରିବେ, ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ରହିଛି, ବିଷୟ ଅଲଗା ଅଲଗା ରୁହେ, ତ ଆପଣ ଏ ସମ୍ପର୍କରେ ଜାଣିଥିଲେ ନା ନାହିଁ?
1: ମ୍ୟାଡାମ ପ୍ରାୟ ନାରିମହଲ ସବୁ ସେଣ୍ଟରରେ ଟିକେ ଟିକେ ଲଗେଇ ଦିଏ, ଯୋଉଟା ମତେ ମୋ ମନକୁ ପାଏ ମୁଁ ସେଇ ସେଣ୍ଟରଟା ଲଗେଇକି ଶୁଣେ।
0: ଆଜ୍ଞା ଆଜ୍ଞା ଆଜ୍ଞା, ତ ଆପଣ ଏ ହ୍ୟାଲୋ ଡକ୍ଟର ଶୁଣିଲେଣି କି ନାହିଁ?
1: ନାଇଁ ଶୁଣିନି, ଏବେ ଲଗେଇବି, ଶୁଣିବି ଆଉ।
0: 2 ତାରିଖରେ ଆମର ଏ ଗଲା ମଙ୍ଗଳବାରରେ ହେଲା, ପ୍ରଥମ ମଙ୍ଗଳବାର ମାସର, ହଁ ନିଶ୍ଚୟ ଶୁଣିବେ, ଫୋନ ଯୋଡ଼ି ହେବେ, ଭଲ ଲାଗିବ, ଆନନ୍ଦ ଲାଗିବ, ଯେହେତୁ ନୂଆ କାର୍ଯ୍ୟକ୍ରମଟି।
1: ଆଜ୍ଞା ଆଜ୍ଞା, ଏମିତି ମ୍ୟାଡାମ ଶୁଣନ୍ତୁ, ରେଡିଓଟା କଣ କି, ରେଡିଓଟା ସବୁବେଳେ ଆମକୁ ମାନେ ଭଲ କଥା ଦିଏ, ଭଲ ଜିନିଷ ଦିଏ, ଆମ ମନୋରଞ୍ଜନ କରେ, ତେଣୁ ରେଡିଓଟା କଣ ଛାଡି ହବ କି, ଯୋଉଠି ଭଲ ପ୍ରୋଗ୍ରାମ ହବ ସେଠି ଶ୍ରୋତା ବେଶୀ।
0: ନିଶ୍ଚୟ, ତ ଆପଣ ଆକାଶବାଣୀକୁ କଣ ଦେବେ, ଯେହେତୁ ଆପଣ ବହୁତ ପାଇଛନ୍ତି ଆକାଶବାଣୀରୁ?
1: ଆକାଶବାଣୀକୁ କଣ ଦେବେ, ମୋର ଗୋଟେ ଛୋଟ ନମସ୍କାର ଆକାଶବାଣୀକୁ ଦେବେ, ଆଉ କିଛି ନାହିଁ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ସୁଧାରେ ତ ଧରିକିରି ବସିଛି ଆକାଶବାଣୀକୁ।
0: ଠିକ ଅଛି, ବହୁତ ଖୁସି ଲାଗୁଛି ଆପଣ ଯୋଡ଼ି ହେଇ ରହିଛନ୍ତି, ଆଗକୁ ବି ଏମିତି ଯୋଡ଼ି ହେଇ ରହିଥିବେ, ତେବେ ଏଇ ଖୁସିରେ ଆମେ ଆପଣଙ୍କର ପସନ୍ଦ ଗୀତ ଆପଣଙ୍କ ପାଖକୁ ପଠାଉଛୁ।
1: ରଖୁଛି, ନମସ୍କାର।
0: ନମସ୍କାର, ଧନ୍ୟବାଦ।

0: ସବିତା ଫଣିଙ୍କ ପରେ ଜାଣିବା କୋଉ ଭଉଣୀ ଫୋନ କରିଛନ୍ତି, ସେ କଣ କହୁଛନ୍ତି ତାଙ୍କ ବିଷୟରେ, ଆଉ ସେ କେଉଁ ଗୀତ ଶୁଣିବେ। ହ୍ୟାଲୋ,
1: ନମସ୍କାର।
0: ନମସ୍କାର, ଆପଣଙ୍କ ପରିଚୟ ଦେବେ।
1: ରଶ୍ମିତା ସାହୁ ଭୀମକେଲା।
0: ହଁ ରଶ୍ମିତା ଭଣି, ଓ ପାକେଲପଡ଼ାରୁ। ହଁ, ଆଉ କେନ୍ତା ଅଛନ୍ ଆପଣ?
1: ଭଲ ଅଛନ୍। ଆପଣ କେନ୍ତା ଅଛନ୍?
0: ହଁ ଆମେ ବି ଭଲ ଅଛୁଁ। ଆଜି କେନ୍ ଗୀତ ଶୁଣିବେ
1: ଆପଣଙ୍କ ପସନ୍ଦ?
0: ଆମ ପସନ୍ଦର ମାନେ ଆମର ପସନ୍ଦ ସମାନ ହେଇଯିବା ନିକେ, ଆପଣଙ୍କେ ଭଲ ଲାଗ୍ବା। ଏଇଟା କେତେ ଦିନ ହେଲା ନା ଆସିଲେ ନା ମା ଘରକେ?
1: ଆଜି ତ ଆସିଲି।
0: ହଁ ଆଜି ଆସିଲେ ସମସ୍ତେ? ବଡ଼ ଯେତେବେଳେ ଆପଣ ଆସୁଥିବେ ଘରୁ ମାନେ ଶାଶୁ ଘରୁ, କେନ୍ତା ଲାଗ୍ସି ଆପଣଙ୍କୁ ପହେଲେ କହନ୍?
1: ଭଲ ଲାଗ୍ସି, ଖୁସି ଲାଗୁଛି।
0: କାଣା କାଣା ଭାବସନ୍ ଆପଣ ମା ଘରକେ ଗଲେ, କାଣା କରିବି, କେନ୍ତା କରିବି, କାଣା ଖାଇବି, କେତେ ଟାଇମ୍ ଶୋଇବି?
1: ମା ଘରକେ ଆସିଲେ ତ ପୁରା ଫ୍ରି।
0: ହଁ, କର୍ତ୍ତବ୍ୟ ତ ଟିକେ ଆମର କମିଯାଏ ନିଶ୍ଚୟ। ତ କେମିତି ଲାଗେ? ଆପଣଙ୍କର ହସରୁ ତ ଜଣା ପଡ଼ୁଛି, ଆଉ ଆଜି ମା ଘରେ ପହଞ୍ଚି ଗଲି ନୁହେଁ। ଆଉ ଛୁଆମାନେ ସମସ୍ତେ ଭଲ ଅଛନ୍ତି? ଆଉ ସେଠି ଆପଣଙ୍କର ଗାଁରେ ଶାଶୁ ଘରେ କେମିତି ଖରା କେମିତି ହଉଥିଲା?
1: ଖରା ତ ବହୁତ ହଉଛି।
0: ତ ଆପଣ ଏଠିକି ଆସିଲେ ରେଡ଼ିଓ ଶୁଣନ୍ତି ନା ସେଠି ବି ଶୁଣନ୍ତି? ତ ମା ଘରକୁ ଆସିଲେ କଣ ଖାଇବା ସବୁ ବରାଦ କରନ୍ତି? ମୁଁ ଏଟା ଖାଇବାର ଅଛି, କଣ ସବୁ ବାକି ରହିଯାଇଥାଏ?
1: ଆମର ଲାଗି ସବୁବେଳେ ସମାନ ନା ଉପା, ଆମେ ତ ଆଇଁଷ ମୁଇଁ ନାଇଁ ଖାଇକି ନେଇ।
0: ହଁ, ତ ସାଦା ଖାଇବାରେ ବି ସ୍ୱାଦ ଅଛି କିଛି ଗୋଟେ। ମା ତ ନିଶ୍ଚୟ ଆଚାର ବଡ଼ି ସବୁ ତିଆରି କରିଥିବେ ସୁମିତ୍ରା ଭଉଣୀ, ନାଇଁ? ଆପଣଙ୍କୁ କୋଉ ଆଚାର ଭଲ ଲାଗେ?
1: ଆମ ଆଚାର ଭଲ ଲାଗେ।
0: ଖଟା ନା ମିଠା?
1: ମିଠାଟା।
0: ଆପଣ ନିଜେ ତିଆରି କରନ୍ତି କି ମା ଘରୁ ଯାଏ?
1: ମା କରନ୍ତି, ତାପରେ ଘରେ ଆମ ଶାଶୁ କରୁଛନ୍।
0: ହଁ, ଆପଣ କରିନାହାନ୍ତି ନୁହେଁ?
1: ନାଇଁ,
0: ଆପଣଙ୍କର ପାଳି ପରେ ଆସିବ।
1: ହଁ,
0: ଆଉ ଆପଣଙ୍କର ଛୁଆ ମାନେ କେଡ଼େ ହେଲେଣି, କେଡ଼େ କେଡ଼େ ହେଲେଣି?
1: ବର୍ଷା ଗୋଟେ ପଞ୍ଚମ ପଢୁଛି, ଦୁଇଟା ପ୍ରଥମ ପଢ଼ବେ ଏଇ ବର୍ଷ।
0: ଓହୋ, ମାନେ ଦୁଇଟା ଜାଣିଲା ଛୁଆ କି?
1: ହଁ।
0: ଓହୋ, ମାନେ ପୁଅ ନା ଝିଅ ସେ ଦୁଇ ଜଣ?
1: ପୁଅ ଆଉ ଝିଅ।
0: ଓହୋ, ଦୁଇଟା। ବାପରେ, ତ ସେମାନଙ୍କୁ ସମ୍ଭାଳିଲା ବେଳକୁ ତ ଆପଣଙ୍କୁ କେମିତି ମୁସ୍କିଲ ହଉଛି?
1: ମାନେ
0: ଆପଣଙ୍କର ଦାୟିତ୍ୱ ବି ବଢିଗଲା, ଛୁଆ ମାନେ ପଢିଲେ ମା ବାପାଙ୍କର ଦାୟିତ୍ୱ ବେଶୀ ବଢିଯାଏ। ପାଠ ପଢୁଛନ୍ତି କି ନାହିଁ, କେମିତି ଅଛନ୍ତି, ତାଙ୍କ ବ୍ୟବହାର
1: କେମିତି?
0: ହଁ ନିଶ୍ଚୟ ପଢେଇବେ ନା। ଆଉ ଆଉ ରଶ୍ମିତା ଭଉଣୀ ନ ପଢେଇଲେ କେମିତି ହବ? ଆଉ ତାହେଲେ ପଢ଼ଉଛନ୍ତି, ସେମାନଙ୍କର ବ୍ୟବହାରକୁ ବି ଧ୍ୟାନ ଦେବା କଥା, ସେମାନେ କେମିତି ବ୍ୟବହାର କରୁଛନ୍ତି ବଡ଼ମାନଙ୍କ ସହିତ, ତାଙ୍କର ଖାଇବା ପିଇବା। ଆପଣ ତ ଖୁସି ଅଛନ୍ତି ମା ଘରକୁ ଆଜି ପହଞ୍ଚିଲେ,
1: ପୁରା ଖୁସି।
0: ତେବେ ଆପଣ ମାନେ ଗୀତଟି ଆମେ ଆପଣଙ୍କୁ ଶୁଣାଉଛୁ ଏଇ ଖୁସିରେ, ଆମ ପସନ୍ଦ। ନମସ୍କାର, ଏମିତି ଫୋନ କରିଥିବେ, ଯୋଡ଼ି ହୋଇ ରହିଥିବେ, ଆକାଶବାଣୀ ଶୁଣୁଥିବେ। ହଁ ହଁ, ନିଶ୍ଚୟ ସବୁବେଳେ କଥା ହୁଅନ୍ତୁ। ହଁ, ଲକ୍ଷ୍ମୀପ୍ରିୟା ଭଉଣୀ। ହଁ ଠିକ୍ ଅଛି, ତାହେଲେ ଆପଣ ଗୀତ ଶୁଣନ୍ତୁ। ରଶ୍ମିତା,

ସଚେତନତା ହିଁ ସୁରକ୍ଷିତ ରହିବାର ଚାବିକାଠି ଆଉ ପ୍ରଥମ ପଥି। ତେଣୁ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଯଦି ବାହାରିବା ଯିବାକୁ ପଡ଼େ ଯଥେଷ୍ଟ ପାଣି ପିଇ ପରେ ବାହାରନ୍ତୁ। ମୁଣ୍ଡକୁ ଓଦା ଗାମୁଛାରେ ଖୋଡ଼ାନ୍ତୁ, ଶରୀରରେ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ, ଛତା ଓ ଜୋତା ବ୍ୟବହାର କରନ୍ତୁ, ଧଳା ପଗଡ଼ି ଓ କଳା ଚଷମା ଲଗାନ୍ତୁ। ବୟସ୍କ ଶିଶୁ ଓ ରୁଗ୍ଣ ବ୍ୟକ୍ତିଙ୍କ ପାଇଁ ବିଶେଷ ଧ୍ୟାନ ରଖନ୍ତୁ। ଅନ୍ୟ ଦିନ ଅପେକ୍ଷା ଖରାଦିନେ 2-3 ଗୁଣ ପାଣି ଅଧିକା ପିଅନ୍ତୁ। ବାଟ ପାଇଁ ସାଥିରେ ପାଣି ନିଅନ୍ତୁ ଓ ପହଞ୍ଚିଲା ପରେ ଲେମ୍ବୁ ସର୍ବତ ଓ ଥଣ୍ଡା ପାଣି ପିଅନ୍ତୁ। ଆମେ ଅପେକ୍ଷା କରିବା, ଆମ ଭଉଣୀମାନେ ଫୋନ୍ କରିପାରନ୍ତି, ସେମାନେ ଚେଷ୍ଟା ନିଶ୍ଚୟ କରୁଥିବେ। ଏବେ ଶୁଣିବା ଆମ ପସନ୍ଦର ଗୀତଟିଏ।

କାର୍ଯ୍ୟକ୍ରମର ଅବଧି ସରିଗଲେ କଥା ଓ ଗୀତ ମଧ୍ୟ ଆଜି ପାଇଁ ଅଟକିଯାଏ। ତେବେ ଶକ୍ତିରୂପା ଫୋନ୍ ଇନ୍ ପ୍ଲିଜ୍କୁ ଏଠି ରଖି ଆମେ ଉଠୁଛୁ। ଆପଣ ତାର ଭଲମନ୍ଦ ଲେଖି ବା ଟାଇପ୍ କରି ପଠାଇଦେବେ। ରହୁଛୁ ଦୀପ୍ତିମୁନ୍। ନମସ୍କାର। ନମସ୍ତେ। ଝୁଆର।

ଶୁଣିଲି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଆଜି ଏଥିରେ ଥିଲା ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ।

0: ଅପହଞ୍ଚ ଜାଗାରେ ପହଞ୍ଚେ ଆକାଶବାଣୀ, ଏଇ ତାର ସ୍ୱାତନ୍ତ୍ର୍ୟର କାହାଣୀ।
1: ଆକାଶବାଣୀ ଭବାନୀପାଟଣା, ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଏଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଳିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ

ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲ୍ୟବନ ନଗରସ୍ଥିତ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10,00,000 ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000 ଅଧିକ ଯୁବବର୍ଗ ପଞ୍ଜୀକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ। ଗୁଜରାଟର ସୁରଟଠାରେ 18,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ସଡ଼କ ଯୋଗାଯୋଗ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ସୁରଟଠାରେ ଶ୍ରୀ ମୋଦି 200 ଶଯ୍ୟା ବିଶିଷ୍ଟ ESIC ହସ୍ପିଟାଲର ଉଦ୍ଘାଟନ କରିବା ସହ ଦାହେଜ ପେଟ୍ରୋଲିୟମ ପ୍ରକଳ୍ପର ଆଧୁନିକ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଏବଂ ଚିକିତ୍ସା ଭିତ୍ତିଭୂମି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ମୋଦି ଦାମନ ଯାତ୍ରା କରିବେ। ସେଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ଯୋଗାଯୋଗ, ବେସାମରିକ ବିମାନ ଚଳାଚଳ ଏବଂ ଜନକଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ମହିଳା ମୁଷ୍ଠିଯୋଦ୍ଧା ଭିନେଶ ଫୁକୁଟଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାୟର

0: କରାଯାଇଥିଲା। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ତାଙ୍କ ଆଦେଶରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯିବାର ଏବେ କୌଣସି ପ୍ରାସଙ୍ଗିକତା ନାହିଁ। ମହିଳା ମୁଷ୍ଟିଯୋଦ୍ଧା ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ଦିନେଶ ଫୋଗଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ଏବଂ ସେ ଏଥିରେ କୃତକାର୍ଯ୍ୟ ହୋଇନଥିଲେ। ଏହି ପଦକ୍ଷେପକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ କୁସ୍ତି ମହାସଂଘ ଦ୍ୱାରା ଆଗତ ଆବେଦନ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 8, 9 ଓ 10 ତାରିଖରେ ପ୍ରତ୍ୟହ ଦିନକୁ 2 ପର୍ଯ୍ୟାୟରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 29 ଲକ୍ଷ ପରୀକ୍ଷାର୍ଥୀ ସାମିଲ ହେବାର ଆଶା କରାଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପରିସ୍ଥିତିକୁ ଗୁଜବ ବା ଅପପ୍ରଚାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚିବେ। ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Energy, security, trade and investment top the agenda of Prime Minister Narendra Modi's talks with acting President of Venezuela, Delcy Rodriguez, in New Delhi. Northeastern Council's meeting underway in Shillong. Union Home Minister Amit Shah chairs deliberations on tourism, agriculture, economic corridor development, infrastructure and connectivity. Veteran film producer Pehlaj Nihalani passes away. Republicans and Democrats jointly seek to end President Donald Trump's military action in Iran. U.S. House of Representatives passes resolution. Southwest monsoon sets in over Kerala. And first World Yoga Sun Sports Championship to begin in Ahmedabad this evening. Prime Minister Narendra Modi held wide-ranging discussions today with Acting President of Venezuela, Delcy Rodriguez, in New Delhi. In a social media post, the Ministry of External Affairs said the leaders reviewed the full spectrum of bilateral relations and explored new avenues of cooperation in energy, trade, investment, healthcare, automobiles, among others. It added that the leaders also exchanged views on global and regional issues of mutual interest. The ministry noted that both sides reaffirmed their commitment to deepening the bilateral partnership and advancing the interests of the Global South. Earlier, External Affairs Minister S. Jaishankar called on Ms. Rodriguez. In a social media post, Dr. Jaishankar said, India values her long-standing commitment to the India-Venezuela relationship. Ms. Rodriguez arrived in New Delhi yesterday on a 5-day visit to India. She is accompanied by a delegation comprising the Ministers of Foreign Affairs, Economy and Finance, Science and Technology and Transportation. The visit is expected to further strengthen bilateral ties and deepen engagement between the two countries across diverse sectors. President Draupadi Murmu has said that India and Lao People's Democratic Republic share close civilization.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଆଇଜିଆଇଟି ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକରୁ ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିକ୍ସ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହୋଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
0: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ, ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା, ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ, କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ ସୁରକ୍ଷାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
2: କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ। ଆଜି ପ୍ରଥମ ଥର ପାଇଁ ଗୋଟିଏ ଷ୍ଟେଟ୍ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି। ସେଥିରେ ଆମର କୋଷ୍ଟାଲ ସିକ୍ୟୁରିଟିର ଯେଉଁ ବୋଟ୍ ପେଟ୍ରୋଲିଂ।
0: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ।

ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ ମାସ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ସରକାର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ

ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝି ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ 2026-27ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଆଇଜିଆଇଟି ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି, କଥାକାର ଓ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳ, ପାତ୍ର, ସୂର୍ଯ୍ୟାସ୍ତ ପୂର୍ବରୁ ପୁସ୍ତକ ବେଶ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣୀ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20 ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ଆଗାମୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ବାୟୁ 3 ଦିନ ବିଳମ୍ବରେ କେରଳ ସ୍ପର୍ଶ କରିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି, କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ପୁଷ୍ପା ରାଜରୁ ଗାଇଛନ୍ତି ଜାଭେଦ ଅଲି ଏବଂ ମଧୁବନ୍ତୀ ବାଗ୍ଚି। ଗୀତ ରାକିଦ ଆଲମ, ସଙ୍ଗୀତ ଦେବୀ ଶ୍ରୀପ୍ରସାଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ସିତାରେ ଜମିନ ପରରୁ ଗାଇଛନ୍ତି ଅରିଜିତ ସିଂ ଏବଂ ସରିଭା ପାରୁଲକର। ଗୀତ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଶଙ୍କର ଏହସାନ ଲୟ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଚନ୍ଦୁ ଚମ୍ପିଅନ୍ କଥାଚିତ୍ରରୁ ଗାଇଛନ୍ତି ଶ୍ରୀରାମ ଚନ୍ଦ୍ର ଏବଂ ଗୀତ କୌଶିପ ମୁନିର, ସଙ୍ଗୀତ ପ୍ରୀତମ।

0: Delhi today. The record was achieved through the Vikasit Bharat Young Leaders Dialogue 2026 quiz from the 25th to the 31st of October last year. The inaugural edition of the World Yoga and Sports Championship kicked off in Ahmedabad, Gujarat, marking a historic milestone on the global sporting roadmap. Prime Minister Narendra Modi will virtually join the mega event in the evening to share his best wishes as yoga enthusiasts and athletes from across the globe gather for the competition. The India Meteorological Department, IMD, has confirmed the arrival of the southwest monsoon in Kerala today. According to the IMD, the monsoon is delayed by 3 days as the normal onset date of monsoon over Kerala was the first of this month. The weather agency predicted heavy to very heavy rainfall at isolated places over Kerala and Mahe till the 9th of this month. It also estimated heavy rainfall over north interior Karnataka, Tamil Nadu, Puducherry and Karaikal during the next 4 days. The Met Department forecast similar conditions over Lakshadweep, coastal Karnataka and south interior Karnataka during the next 2 to 3 days. Benchmark domestic equity indices were trading with gains during the final hour of trading today. The Sensex added 153 points to 74,499, while the Nifty rose 47 points to 23,452 when reports last came in. And with that, we end this news bulletin.
1: Akashvani Bhavani Patana, Samay Bartaman, Dina, 3:10. ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିବେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା ଅପରାହ୍ନ 5:30। ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଏବଂ ରାତି 7:25 ଶୁଣିବେ ଜିଲ୍ଲା ହଲଚାଲ କ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ଶୁଣିବେ ରାତି 7:30। ରାତି 8:00 ଦେଶ ବନ୍ଦନା। ରାତି 8:15 ଶୁଣିବେ କେତୋଟି ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ସାଧନା ସର୍ଗମ, ଅନୁପ ଚଲୋଟା ଏବଂ ମାଷ୍ଟର ଶ୍ୟାମ। ସ୍ପୋର୍ଟସ୍ ସ୍କିନ୍ ରାତି 8:30। ସ୍ପଟଲାଇଟ୍ ରାତି 9:16। ଅଖିଳ ଭାରତୀୟ ଲୋକଗୀତ ଓ ଆଞ୍ଚଳିକ ଲୋକସଙ୍ଗୀତର କାର୍ଯ୍ୟକ୍ରମ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରାତି 10:30 ଶୁଣିବେ ଉସ୍ତାଦ ସୁଲତାନ ଖାନଙ୍କ ପରିବେଷିତ ସାରଙ୍ଗୀବାଦନ ରାଗ ମାଲକୋନ୍ସ। ରାତି 11:10 ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ। ଏ ଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ତଥା ସାନ୍ଧ୍ୟ ଅଧିବେଶନ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର୍ସ ତଥା 1206 କିଲୋହର୍ଜ ଓ FM ରେ 100.3 ମେଗାହର୍ଜ ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ପ୍ରାରମ୍ଭରେ NCERT CIIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ଯୁବପାଣିର ହିଁ ଜ୍ଞାନ ବିଜ୍ଞାନର ସନ୍ଧ୍ୟାକୁ, ଯେଉଁଠି ଆପଣମାନେ ଜାଣିପାରିବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଭିନ୍ନ ଭିନ୍ନ ତଥ୍ୟ, ବିଗତ ବର୍ତ୍ତମାନ ଓ ଭବିଷ୍ୟତର ଅନେକ ବିଜ୍ଞାନ ସହ ଜଡ଼ିତ ଘଟଣାବଳୀର ସୂଚନା, ଏମିତି ଶିକ୍ଷା ସୂଚନା ତଥ୍ୟ ଆଉ ତା ସାଥିରେ ମନୋରଞ୍ଜନ ଭରା ସନ୍ଧ୍ୟାକୁ ପୁଣି ଥରେ ଅନେକ ଅନେକ ସ୍ୱାଗତ ଜଣାଉଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ତେବେ ଆସନ୍ତୁ ଏହି ଜ୍ଞାନର ପଥରେ ପ୍ରଯୁକ୍ତି ବିଦ୍ୟାକୁ ପାଥେୟ କରି ଆଗକୁ ବଢ଼ିବା, ଜାଣିବା ଶୁଣିବା ଆଉ ବୁଝିବା ବିଜ୍ଞାନର ଜଣା ଅଜଣା କଥା ସବୁକୁ, ନୂଆ ନୂଆ ଆବିଷ୍କାରକୁ, ପ୍ରକୃତିର ଅଦ୍ଭୁତ ରହସ୍ୟକୁ, ଆଉ ଉପଭୋଗ କରିବା ଆଗାମୀ ପ୍ରଯୁକ୍ତି ବିଦ୍ୟାର ମନୋରମ ଯାତ୍ରାକୁ। ତେବେ ଆସନ୍ତୁ ଆରମ୍ଭ କରିବା ଏହି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବାହିକା, ଏହି ଆମ ବିଜ୍ଞାନିକା।

ଯୁବବନ୍ଧୁ, କୁହାଯାଏ ଯେକୌଣସି କଥାକୁ ଅନ୍ଧାବଳି ବିଶ୍ୱାସ ନ କରି ଯିଏ ତାହାର ଯୁକ୍ତିଯୁକ୍ତ କାରଣ ଖୋଜିଥାଏ ସେ ହିଁ ବିଜ୍ଞାନ ପଥର ଅନୁକରଣ କରେ। ଏହି ବିଜ୍ଞାନ ହେଉଛି ଏକ ବିଶେଷ ପ୍ରକାର ଜ୍ଞାନ। ବିଜ୍ଞାନମାନେ କେବଳ ପୁସ୍ତକରେ ଥିବା ସୂତ୍ର, ନିୟମ କିମ୍ବା ପରୀକ୍ଷାଳୟରେ ହେଉଥିବା ଯନ୍ତ୍ର ଉପକରଣ ନୁହେଁ। ବିଜ୍ଞାନ ହେଉଛି ଦେଖିବାର କଳା, ପଚାରିବାର ଅଭ୍ୟାସ ଓ ଖୋଜିବାର ପ୍ରବୃତ୍ତି। ବୈଜ୍ଞାନିକ ମନୋବୃତ୍ତି ରଖୁଥିବା ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନର ଯୁକ୍ତିଯୁକ୍ତ କାରଣ ଖୋଜିଥାଏ। ଆଉ ଆଜିର ଯୁବ ସମାଜ ଏପରି ବୈଜ୍ଞାନିକ ମନୋବୃତ୍ତି ସାଥିରେ ଆମ ଶାସ୍ତ୍ର, ପୁରାଣ, ନିୟମ, ଯୋଗ, ଧ୍ୟାନ ଆଦିର ମୂଳ କାରଣକୁ ପ୍ରମାଣ କରି ଭାରତକୁ ସାରା ବିଶ୍ୱରେ ଶ୍ରେଷ୍ଠ ଦେଶ କରିବାରେ ଚେଷ୍ଟାରତ। ଆଜିର ଯୁବ ସମାଜ କୌଣସି

ସେ କଥାକୁ ଅନ୍ଧ ଭାବରେ ବିଶ୍ୱାସ ନ କରି ଏହା ପଛରେ ଥିବା ବୈଜ୍ଞାନିକ କାରଣ ଖୋଜୁଛି। ଏହା ସହ ନିଜର ଅଭିନବ ଚିନ୍ତାଧାରା ସାହାଯ୍ୟରେ ଆହୁରି ଉନ୍ନତ ତଥା ପ୍ରଗତିଶୀଳ ରାସ୍ତା ତିଆରି କରୁଛି। ବିଜ୍ଞାନର ସଠିକ୍ ଉପଯୋଗ କରି ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଆମ ଦେଶ ବିକାଶ ପଥରେ ଆଗେଇ ଚାଲିଛି। ଏହି ପଥରେ ଆମ ଯୁବ ସମାଜ ଅନେକ କିଛି କାମ କରୁଛନ୍ତି। ଏହି ଯେମିତି ଉଦାହରଣ ସ୍ୱରୂପ ଦେଖିଲେ ଆମ ଦେଶର ୟଙ୍ଗେଷ୍ଟ ସାଇଣ୍ଟିଷ୍ଟ ହେଉଛନ୍ତି ଗୋପାଳଜୀ। ସେ ନିଜର 17 ବର୍ଷ ବୟସରେ 10 ନୂଆ ନୂଆ ଉଦ୍ଭାବନ କରିସାରିଛନ୍ତି। ଏମିତି ଯୁବ ବୈଜ୍ଞାନିକମାନଙ୍କ ଅଭିନବ ଚିନ୍ତାଧାରା ହିଁ ଆମ ଦେଶକୁ ଏକ ପୂର୍ଣ୍ଣ ବିକଶିତ ଦେଶରେ ପରିଣତ କରିବାରେ ସାହାଯ୍ୟ କରୁଛି। ଆମେ ଯୁବଶକ୍ତି ଆମ ଚିନ୍ତନ ଶକ୍ତିର ସକାରାତ୍ମକ ବ୍ୟବହାର କଲେ ଆମ ପାଖରେ ଥିବା ଛୋଟରୁ ଛୋଟ ଜିନିଷରୁ ମଧ୍ୟ ଦେଶର ବଡ଼ ବଡ଼ ସମସ୍ୟାର ସମାଧାନ କରିପାରିବା। ଯେମିତି ପ୍ଲାଷ୍ଟିକ୍ର ବ୍ୟବହାରକୁ ଆମେ କମ୍ କରିପାରିବା, ଜୈବିକ ସାର ପ୍ରୟୋଗ କରିପାରିବା, ଆବଶ୍ୟକୀୟ ଅନୁଯାୟୀ ଜଳ ଓ ବିଦ୍ୟୁତ୍ର ବ୍ୟବହାର କରିବା। ଏହାଦ୍ୱାରା ଆମେ ପରିବେଶର ରକ୍ଷା ସହ ଆମ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ସୁନ୍ଦର ପରିବେଶ ଗଢ଼ିପାରିବା। ଏ ସମାଜର ବେଢ଼ିକୁ ଭାଙ୍ଗି ବିଜ୍ଞାନ ସାହାଯ୍ୟରେ ଅନେକ ଅନ୍ଧବିଶ୍ୱାସକୁ ଦୂର କରିପାରିବା। ମଣିଷକୁ ମହାସାଗରରୁ ମହାକାଶର ମାର୍ଗ ଦେଖାଇଛି ଏହି ବିଜ୍ଞାନ। ଏହାଛଡ଼ା କୃଷି, ଚିକିତ୍ସା, ଗମନାଗମନ, ଖାଦ୍ୟ, ଔଷଧ, ଶିଳ୍ପ ଆଦିର ଉନ୍ନତି ଏବଂ ପ୍ରଗତି ଏହି ବିଜ୍ଞାନର ହିଁ ଅବଦାନ। କିନ୍ତୁ ମନୁଷ୍ୟର ଏତେ ଭଲ ମାର୍ଗଦର୍ଶକ କେବେ କେବେ ତାକୁ ପଥଚ୍ୟୁତ ମଧ୍ୟ କରିଥାଏ। ଯେଉଁ ବିଜ୍ଞାନ ରୂପକ ଆଲୋକ ଗଗନ, ପୃଥିବୀ, ଗ୍ରହ, ନକ୍ଷତ୍ର ଆଦିର ସତ୍ୟତାକୁ ଆଲୋକପାତ କରେ, ସେହି ବିଜ୍ଞାନ ହିଁ ଆଜି ମାନବ ସମାଜକୁ ବିକାଶର ଅନ୍ଧକାର ଆଡ଼କୁ ଠେଲି ଦେଉଛି। ହେଲେ ଏଥିରେ ଭୁଲ କାହାର? ଭୁଲ ଆମ ମାନବ ଜାତିର, ଆମ ମାନବ ସମାଜର। ବିଜ୍ଞାନ ତ ସବୁବେଳେ ଚେଷ୍ଟା କରି ଆମକୁ ସୁନ୍ଦର ସୁନ୍ଦର ଅବଦାନ ପ୍ରଦାନ କରିବା ପାଇଁ। ବିଜ୍ଞାନ ସବୁବେଳେ ସାହାଯ୍ୟ କରିଥାଏ ଆମ ଜୀବନରେ ନୂଆ ପ୍ରଗତି ଉନ୍ନତି ଆଣିବା ପାଇଁ। ହେଲେ ଆମ ମାନବର ସ୍ୱାର୍ଥ କେବଳ ନିଜ ପାଇଁ ଚିନ୍ତା କରିବା ଆରମ୍ଭ କରି ନିଜ ସୁଖ ନିଜ ପ୍ରଗତି ପାଇଁ ପ୍ରକୃତିର କଲ୍ୟାଣ କରିବାରୁ ସେ ପଥଚ୍ୟୁତ ହୋଇଥାଏ। ସେତେବେଳେ ବିଜ୍ଞାନ ପାଲଟିଯାଏ ଅଭିଶାପ। ନିଜ ସ୍ୱାର୍ଥ ପାଇଁ ପ୍ରକୃତିକୁ ନଷ୍ଟ କରିଚାଲେ ଏହି ମାନବ ସମାଜ। ହେଲେ ଭୁଲିଯାଏ ଯେ ଏହି ପୃଥିବୀ ନଥିଲେ, ଏହି ପ୍ରକୃତି ନଥିଲେ ଆମେ ରହିବା କେଉଁଠି? ଅନେକ ସମୟରେ ମାନବ ସମାଜର ଏମିତି ସ୍ୱାର୍ଥପରତା ଭୁଲ ଯୋଗୁଁ ବିଜ୍ଞାନର ଅନେକ ଅପବ୍ୟବହାର ହୋଇଥାଏ। କିନ୍ତୁ ଯୁବବନ୍ଧୁ, ସେହି ମଧ୍ୟରେ ବି ଅନେକ ଛାତ୍ରଛାତ୍ରୀ, ଆମ ଯୁବ ସମାଜର ଅନେକ ଯୁବଶକ୍ତି ଅଛନ୍ତି ଯେଉଁମାନେ ଏହି ବିଜ୍ଞାନର ଅପବ୍ୟବହାରକୁ ରୋକିବା ପାଇଁ ଆଉ ତାହାର ସଠିକ୍ ବ୍ୟବହାର କରିବା ପାଇଁ କାର୍ଯ୍ୟ କରୁଛନ୍ତି। ତାହା ପାଇଁ ଅନେକ ଅଧ୍ୟୟନ କରିବା ସହ ରିସର୍ଚ୍ଚ ମଧ୍ୟ ଚଳାଇଛନ୍ତି। ସେମାନଙ୍କ ଗବେଷଣା ଦ୍ୱାରା ଆମ ପ୍ରକୃତିର ଉନ୍ନତି ହେବା ସହ ଆମ ଆଗାମୀ ପିଢ଼ି ପାଇଁ ପ୍ରକୃତିର ସୌନ୍ଦର୍ଯ୍ୟ ସେମିତି ବଜାୟ ରହିବ, ସେଥିପାଇଁ ସେମାନେ ଚେଷ୍ଟାରତ ରୁହନ୍ତି। ଆଜି ଆମ ଗହଣରେ ସେମିତି ଜଣେ ଅତିଥି ଆମ ପାଖରେ ଅଛନ୍ତି। ତାଙ୍କ ସହ କଥା ହେବା, ତାଙ୍କ ଗବେଷଣା ସମ୍ପର୍କରେ ଜାଣିବା। କିନ୍ତୁ ତା ପୂର୍ବରୁ ଆସନ୍ତୁ ନା ଏଇ ମନୋରମ ସନ୍ଧ୍ୟାରେ ଆଗକୁ ବଢ଼ିବା ପୂର୍ବରୁ ନେଇଯିବା ଗୋଟେ ଛୋଟ ମନୋରଞ୍ଜନ ଭରା ବିରତି।

0: ଆସନ୍ତୁ ସେହି ଅତିଥିଙ୍କ ସହ କଥା ହେବା। ଆମ ଅତିଥି ହେଉଛନ୍ତି ଜଣେ PhD ସ୍କଲାର। ସେ ବର୍ତ୍ତମାନ ରସାୟନ ବିଜ୍ଞାନରେ PhD କରୁଛନ୍ତି। ତାଙ୍କ ସହ କଥା ହେବା, ତାଙ୍କ ଗବେଷଣାକୁ ଜାଣିବା। ଆସନ୍ତୁ ଏହି ସାକ୍ଷାତକାରଟି ଶୁଣିବା। ଭଉଣୀ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମ ବିଜ୍ଞାନିକା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଥ୍ୟାଙ୍କ ୟୁ।
0: ଭଉଣୀ, ଆପଣ ନିଜ ପରିଚୟ ଟିକେ ଆମ ଯୁବବନ୍ଧୁମାନଙ୍କୁ ଦେଇଦେବେ।
1: ମୋ ନାଁ ସୋଫାୟା ଯୋଶୀ, ମୋ ଘର ଭବାନୀପାଟଣା, କଳାହାଣ୍ଡି।
0: ଧନ୍ୟବାଦ ଭଉଣୀ। ଆପଣ ଏବେ କ'ଣ କରୁଛନ୍ତି?
1: ମୁଁ PhD କରୁଛି, ଜଷ୍ଟ ମୋର ସେକେଣ୍ଡ ଇୟର୍ ଷ୍ଟାର୍ଟ ହେଇଛି।
0: କେଉଁ ବିଷୟରେ କରୁଛନ୍ତି?
1: ମୁଁ PhD ଅର୍ଗାନିକ୍ କେମିଷ୍ଟ୍ରିରେ କରୁଛି।
0: ଏ ରସାୟନ ବିଜ୍ଞାନ ଉପରେ ଆପଣଙ୍କ ରୁଚି କେବେଠାରୁ ଆସିଲା?
1: ମୁଁ ଯେତେବେଳେ ସ୍କୁଲରେ ଥିଲି, ମୋର ଯେତେବେଳେ 11-12 ଥିଲା, ସେତେବେଳେ ମୋତେ କେମିଷ୍ଟ୍ରି ବହୁତ ଭଲ ଲାଗେ। ଆମ ସ୍କୁଲରେ ସେତେବେଳେ ଆମର ପର୍ମାନେଣ୍ଟ ଟିଚର ନଥିଲେ, ତ ବାହାରୁ ବାହାରୁ ସବୁ ଟିଚର୍ସ ମାନେ ଆସୁଥିଲେ ଆଉ ପଢ଼ାଉଥିଲେ। ତ ତାଙ୍କ ଯେଉଁ 3-4 ସାର୍ ମାନେ ସବୁ ପଢ଼ାଉଥିଲେ, ତ ସେ ତାଙ୍କର ଡିଫରେଣ୍ଟ ୱେ ଅଫ୍ ଟିଚିଂରେ ମୋତେ ଗୋଟେ ଇଣ୍ଟରେଷ୍ଟ ଡେଭଲପ୍ କରିଲା କେମିଷ୍ଟ୍ରି ପାଇଁ। ତାପରେ ମୁଁ +2 ପରେ ଗ୍ରାଜୁଏସନ୍, ମାଷ୍ଟର୍ ସବୁ କେମିଷ୍ଟ୍ରିରେ କଲି। ଆଉ ଅର୍ଗାନିକ୍ କେମିଷ୍ଟ୍ରି ମୋତେ ବହୁତ ଭଲ ଲାଗିଲା, ତାପାଇଁ ମୁଁ ସ୍ପେଶାଲାଇଜେସନ୍ ନେଲି ମୋ ମାଷ୍ଟର୍ସରେ। ତାପରେ ମୁଁ PhD ବି ଅର୍ଗାନିକ୍ କେମିଷ୍ଟ୍ରିରେ ହିଁ କରୁଛି।
0: ଆପଣ ଯେହେତୁ PhD କରୁଛନ୍ତି, କୌଣସି ଏକ ବିଷୟରେ PhD କରିବା ଅର୍ଥାତ୍ ତା ବିଷୟରେ ସମସ୍ତ ପ୍ରକାର ଜ୍ଞାନ ଆହରଣ କରିବା, ଆପଣ ଯେତେବେଳେ ଗୋଟେ ଡକ୍ଟରେଟ୍ ଡିଗ୍ରୀ ପାଇଁ ଆପ୍ଲାଏ କରି PhD ଲାଗି ଆପଣ ପାଠ ପଢୁଛନ୍ତି, ସେଥିପାଇଁ ଆପଣ କିପରି ପ୍ରସ୍ତୁତି କରୁଥିଲେ?
1: ପ୍ରସ୍ତୁତି ମାନେ ତମକୁ PhD ପାଇବା ପାଇଁ ଏକ୍ସାମ୍ ଦେବାକୁ ପଡିବ, ଏଣ୍ଟ୍ରାନ୍ସ ଏକ୍ସାମ୍। ଗୋଟେ ହଉଛି ତମର ନେଟ୍, CSIR ନେଟ୍, ଆଉ ଗୋଟେ ହଉଛି ଗେଟ୍। ଦୁଇଟା ଭିତରୁ ଗୋଟା ବି କ୍ୱାଲିଫାଏ କଲେ ତମର PhD ପାଇଁ ତମେ ଏଲିଜିବଲ। ସେଥିପାଇଁ ତମେ ମାଷ୍ଟର୍ସ ପରେ ହିଁ ତମକୁ ମାଷ୍ଟର୍ସ ର ଡ୍ୟୁରିଙ୍ଗ ୟା ଫିର୍ ମାଷ୍ଟର୍ସ ର ପରେ ତମକୁ ଏ ଏକ୍ସାମ୍ଟା ପ୍ରିପେୟାର କରିକି କ୍ୱାଲିଫାଏ କରିବାକୁ ପଡିବ। ତାପରେ ତମେ PhD ପାଇଁ ଏଲିଜିବଲ ହେଇପାରିବ। ତାପରେ ତମର ଗୋଟେ ଇଣ୍ଟରଭ୍ୟୁ ହେବ, ଇଣ୍ଟରଭ୍ୟୁ କ୍ୱାଲିଫାଏ କଲେ ତମେ PhD ହେଇପାରିବ।
0: ଆପଣ ଏବେ କେଉଁଠାରେ PhD କରୁଛନ୍ତି?
1: ମୁଁ ଏବେ PhD ନାଇଜର କରୁଛି, ନାଇଜର ଭୁବନେଶ୍ୱରରେ।
0: ନାଇଜରରେ ପାଇବା ପାଇଁ ଆପଣ କେଉଁ ପ୍ରକାର ପ୍ରସ୍ତୁତି କରିଥିଲେ?
1: ନାଇଜର ପାଇଁ ପାଇବା ପାଇଁ ଆକ୍ଚୁଆଲି PhD ପାଇଁ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁ ଜିନିଷ ଥାଏ ସେଟା ଇନଷ୍ଟିଚ୍ୟୁଟ୍ ନଥାଏ, ଗାଇଡ୍ ଥାଏ। ତମର ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ତମର ସୁପରଭାଇଜର। ତ ସେଥିପାଇଁ ମୁଁ ଯେତେବେଳେ ସର୍ଚ୍ଚ କଲି, ମୁଁ ଜାଣିଲି କି ମୋ ଯେଉଁ ସୁପରଭାଇଜର ପୋନେରୀ ଶ୍ରୀ ରବି କୁମାର, ତାଙ୍କେ ମୋ ଯେଉଁ ଇଣ୍ଟରେଷ୍ଟ ଅଛି ସେ ଫିଲ୍ଡରେ ତାଙ୍କେ କାମ କରୁଛନ୍ତି। ତାଙ୍କର ପବ୍ଲିକେସନ୍ସ ଦେଖିଲି, ତାପରେ ମୁଁ ଦେଖିଲି କି ତାଙ୍କେ କେଉଁ ଇନଷ୍ଟିଚ୍ୟୁଟ୍ରେ ଅଛନ୍ତି। ତାପରେ ନାଇଜରରେ ମୁଁ ଆପ୍ଲାଏ କଲି, ମୋର CSIR ନେଟ୍ ଥିଲା, GRF ଥିଲା, ଆଉ ମୋର ଗେଟ୍ ଥିଲା। ଦୁଇଟାକୁ ମୁଁ ଆପ୍ଲାଏ କଲି, ଆଉ ତାପରେ ମୁଁ ଇଣ୍ଟରଭ୍ୟୁଟେ ଦେଲି। ଇଣ୍ଟରଭ୍ୟୁରେ ସିଲେକ୍ଟ ହେଲା ପରେ ମୁଁ ଏବେ ନାଇଜରରେ PhD କରୁଛି।
0: ଆପଣ ଯେତେବେଳେ ରସାୟନ ବିଜ୍ଞାନ

0: ରେ PhD କରୁଛନ୍ତି, ଆପଣଙ୍କୁ ରସାୟନ ବିଜ୍ଞାନରେ ଏତେ ରୁଚି ଅଛି, କେମିତି ଲାଗେ ଯେତେବେଳେ ଲେବ୍ରେ କାମ କରିବା, ଯେତେବେଳେ ଆପଣ କିଛି କିଛି ନୂଆ ନୂଆ କେମିକାଲ ମିଶାନ୍ତି, ରାସାୟନିକ ପ୍ରତିକ୍ରିୟା ଘଟେ, କିପରି ଫିଲ୍ ହୁଏ?
1: ଫାର୍ଷ୍ଟ ଫାର୍ଷ୍ଟ ତ ଜର୍ଣ୍ଣି ଟିକେ ଟଫ୍ ଲାଗେ, କାହିଁକି କିଛି ଜଣା ନଥାଏ, ସବୁ ଜିନିଷ ଶିଖିବାକୁ ପଡ଼େ। ସବୁ ଜିନିଷ ଶିଖି ସାରିଲା ପରେ ଭଲ ଲାଗେ। ଆମର ମେନ୍ ଅବଜେକ୍ଟିଭ ଥାଏ କି ଆମେ କିଛି ଗୋଟେ ନୂଆ କରିବୁ, ଯୋଉଟା କି ଏବେ ତ କିଏ ଡେଭଲପ୍ କରିନାହାନ୍ତି। ତ ସେ ଜିନିଷରେ ବହୁତ ଫେଲୁଅର୍ ହୁଏ, ମନ୍ଥସ୍ ଲାଗିଯାଏ, 2 months, 3 months, 4 months, 5 months, ତାପରେ ଯୋଉ ରେଜଲ୍ଟ ଆସିଲେ ଗୋଟେ ସାଟିସ୍ଫାକ୍ସନ୍ ଥାଏ, ସେ ସାଟିସ୍ଫାକ୍ସନ୍ଟା ସବୁଠୁ ଭଲ, ଆଉ ସବୁଠୁ ଭଲ ଫିଲିଂ ସେଟା। ଆଉ ମୋର ଟପିକ୍ ହେଉଛି ଅର୍ଗାନିକ୍ ସିନ୍ଥେସିସ୍ ଆଣ୍ଡ କାଟାଲିସିସ୍। ବେସିକାଲି ଅର୍ଗାନିକ ସିନ୍ଥେସିସ୍ରେ କାମ କରେ, ତ ମୁଁ ବେସିକାଲି ଆମର ଯୋଉ ଇମ୍ପୋର୍ଟାଣ୍ଟ କମ୍ପାଉଣ୍ଡ ଥାଏ, ଫର ଏକ୍ସାମ୍ପଲ ଇଣ୍ଡଲ, ମୁଁ ସେ କମ୍ପାଉଣ୍ଡର ନେଇକି ମୁଁ କାମ କରେ। ତ ସେଇଠି ଯେତେବେଳେ ଆମକୁ କିଛି ଗୋଟେ ତାର ଆପ୍ଲିକେସନ୍ କରିବାର ଥାଏ ୟା ଫିର୍ ତାର କିଛି ମୋଡିଫିକେସନ୍ କରିବାର ଥାଏ, ତ ସେଇଟା ଆମକୁ ମାନେ ବହୁତ ସାରା ରିଆକ୍ସନ୍ସଟେ ମାନେ ଓଭରନାଇଟ୍ ରିଆକ୍ସନ୍ସ ହେଇଗଲା, ତ ସେ ଯୋଉ ଆମେ ରିଆକ୍ସନ୍ ବସଉଛୁ ସେଟା ବହୁତ ଚାନ୍ସେସ୍ ଥାଏ କି ସେଟା କାମ କରିବ କି କାମ କରିବନି। ଯେତେବେଳେ କାମ କରେନି ଆମେ ତାକୁ ଫିର୍ ଥରେ ଟ୍ରାଏ କରୁ, ବାରମ୍ବାର ଟ୍ରାଏ କରୁ, ଡିଫରେଣ୍ଟ ଡିଫରେଣ୍ଟ ୱେରେ ଟ୍ରାଏ କରୁ, ସର୍ଚ୍ଚ କରୁ। ଆମର ମେନ୍ ଇମ୍ପୋର୍ଟାଣ୍ଟ ହେଉଛି କି ଆମେ ଯାହା ବି କରୁଛୁ ଆମର ଗୋଟେ ଲିଟରେଚର ବ୍ୟାକଗ୍ରାଉଣ୍ଡ ଥାଉ, ଆମେ ଆଗ ତାକୁ ସର୍ଚ୍ଚ କରୁ, ସାଇଫାଇଣ୍ଡରରେ ଇଣ୍ଟରନେଟରେ ସର୍ଚ୍ଚ କରୁ, ତାପରେ ସେ ଡାଟାକୁ ଆମେ ନେଇକି ଆମେ ପୁଟ୍ କରୁ, ତାପରେ ଆମେ ଦେଖୁ କି ସେ ଯୋଉ ଆମେ ସର୍ଚ୍ଚ କରୁଛୁ ସେଟା କାମ ଦଉଛି କି ନାହିଁ ଆମ ସିଷ୍ଟମରେ। ତାପରେ ଯଦି କାମ ଦେଲା ତ ବହୁତ ଭଲ କଥା, କାମ ନ ଦେଲେ ଫିର୍ ଥରେ ଦେଖିକି ଫିର୍ ଥରେ ରିସର୍ଚ୍ଚ କରିବାଟା, ସେଟା ଏକ ରିସର୍ଚ୍ଚ।
0: ଆପଣ ଏବେ ଯେଉଁ ଲେବ୍ରେ ରିସର୍ଚ୍ଚ କରୁଛନ୍ତି, ସେଠାରେ ବସି ନୂଆ ନୂଆ ବିଷୟବସ୍ତୁ ଉପରେ ଆପଣ ଏବେ ଏକ୍ସପେରିମେଣ୍ଟ କରୁଛନ୍ତି, ତାହା ତ ଏବେ କଥା, ଯେତେବେଳେ ବିଦ୍ୟାଳୟରେ ଥିଲେ, କଲେଜରେ ଥିଲେ, ସେ ସମୟରେ ଲେବ୍ରେ କାମ କରୁଥିବେ, କିଛି ନା କିଛି ଏକ୍ସପେରିମେଣ୍ଟ କରୁଥିବେ, ଆଉ ସେ ସମୟରେ କେମିତି ଲାଗୁଥିଲା?
1: ସେ ସମୟରେ ଯେତେବେଳେ ଆମେ ଏକ୍ସପେରିମେଣ୍ଟ କରୁଥିଲୁ, ଯେତେବେଳେ ଆମ ସାର୍ ଆମକୁ କହୁଥିଲେ କି ଏମିତି ଏମିତି କରିବାର ଅଛି, ମତେ ଯାହା ମନେ ଅଛି ଆମେ ସ୍କୁଲ ଲାଇଫରେ 11th 12th ଟାଇଟ୍ରେସନ୍ କରୁଥିଲୁ, ଯେତେବେଳେ ଆମେ ଟାଇଟ୍ରେସନ୍ କରୁ ସେ ଯୋଉ ଆମର କଲର୍ଲେସ୍ ସଲ୍ୟୁସନ୍ଟା ପିଙ୍କ ହେଇଯାଉଥିଲା ପୋଟାସିୟମ୍ ପରମାଙ୍ଗନେଟ୍ ପାଇଁ, ତ ସେ ଯୋଉ କଲର୍ ଚେଞ୍ଜ ଥିଲା ସେଟା ବହୁତ ଫ୍ୟାସିନେଟିଂ ଥିଲା, ସେଟା ବହୁତ ଭଲ ଲାଗୁଥିଲା। ମାନେ ସେତେବେଳର ରିସର୍ଚ୍ଚ ଆଉ ଏବେର ରିସର୍ଚ୍ଚ ବହୁତ ଡିଫରେଣ୍ଟ, ବଟ୍ ସେ ଯୋଉ ବେସ୍ ଥିଲା, ସେ ଯୋଉ ଇଣ୍ଟରେଷ୍ଟ ଡେଭଲପ୍ ହେଲା ସେ ଟାଇମ୍ରୁ, ସେଇଟା ହିଁ ମତେ ଟାଣିକି ନେଲା PhD କରିବା ପାଇଁ ଅର୍ଗାନିକ୍ କେମିଷ୍ଟ୍ରିରେ।
0: ତେବେ ଭଉଣୀ କୁହନ୍ତୁ, ଆପଣ ଯେଉଁ ରସାୟନ ବିଜ୍ଞାନ ଉପରେ ଆପଣ ଏବେ PhD କରୁଛନ୍ତି, ତା ବିଷୟରେ ଜ୍ଞାନ ଆହରଣ କରୁଛନ୍ତି, ଏହି ରସାୟନ ବିଜ୍ଞାନ ଆମ ସମାଜକୁ କ'ଣ ଦେଇଛି?
1: କେମିଷ୍ଟ୍ରି ବହୁତ ହି ଇମ୍ପୋର୍ଟାଣ୍ଟ ପାର୍ଟ ଅଫ୍ ଆମର ଲାଇଫ୍, ସୋସାଇଟି, ଏନ୍ଭାୟରମେଣ୍ଟ, କାହିଁକି ଆମର ସବୁ ଜିନିଷ ଯାହା ବି ଅଛି ଆମେ ଯାହା ବି ୟୁଜ୍ କରୁଛୁ, ଆମର ଫର ଏକ୍ସାମ୍ପଲ୍ ପ୍ଲାଷ୍ଟିକ୍ସ, ଆପଣ ଜାଣିଛନ୍ତି କି ଆମ ଲାଇଫ୍ଟା ପୁରା ପ୍ଲାଷ୍ଟିକ୍ ଉପରେ ଆମେ ଡିପେଣ୍ଡେଣ୍ଟ ହେଇଗଲୁଣି, ବଟ୍ ଆମେ ଏଇଟା ବି ଜାଣିଛୁ କି ପ୍ଲାଷ୍ଟିକ୍ ମାନେ ଯେଉଁ ହେଉଛି ସେଟା ବାୟୋଗ୍ରେଡେବଲ୍ ନୁହେଁ। ଯଦି ତାକୁ ଆମେ ଯଦି ରଖିଦେବୁ ତାକୁ ବହୁତ ଟାଇମ୍ ମାନେ ଅର୍ଥରେ, ସେଟା ବିଲକୁଲ ବି ବାୟୋଗ୍ରେଡେବଲ୍ ନୁହେଁ, ସେଟା ସେମିତି ହିଁ ରହିଯିବ। ତ ଏ ବହୁତ ସାରା ରିସର୍ଚ୍ଚ ଚାଲିସାରିଛି। ଫର ଏକ୍ସାମ୍ପଲ୍ ଗୋଟେ ଗ୍ରୁପ୍ ଅଛି ୱାଶିଂଟନ୍ରେ, ସେ ବ୍ଲୁ ଗ୍ରୀନ୍ ବ୍ୟାକ୍ଟେରିଆ ଗୋଟେ ସ୍ପିରୁଲିନା ବୋଲିକି ଅଛି, ସେ ଯୋଉ ବ୍ୟାକ୍ଟେରିଆ ଅଛି ସ୍ପିରୁଲିନା, ତାକୁ ଯୋଉ ତା ପାଉଡର୍କୁ ହିଟ୍ ଆଉ ପ୍ରେସର୍ ଦେଇକି ଯୋଉ ପ୍ଲାଷ୍ଟିକ୍ ବନଉଛନ୍ତି ସେଟା କମ୍ପ୍ଲିଟଲି ବାୟୋଗ୍ରେଡେବଲ୍। ଆମେ କମ୍ପ୍ଲିଟଲି ଡିପେଣ୍ଡେଣ୍ଟ ଥିଲୁ ପଲିଥିନ ଉପରେ, ପଲିଥିନ ଗୋଟେ ହେଉଛି କେମିଷ୍ଟ୍ରିର ପାର୍ଟ, ବଟ୍ ଯୋଉ ପଲିଥିନଟା ଆମକୁ ହାର୍ମ କରୁଥିଲା ତା ପାଇଁ ବି ଏବେ କେମିଷ୍ଟ୍ରି ହିଁ ତାର ସଲ୍ୟୁସନ୍ ଦେଉଛି। ମୁଁ କହିବା ଅବଜେକ୍ଟିଭ୍ ହେଉଛି କେମିଷ୍ଟ୍ରି ଗୋଟେ ବହୁତ ଭାଇଟାଲ୍ ରୋଲ୍ ପ୍ଲେ କରେ ଆମର ଗ୍ରୋଥ, ଡେଭଲପମେଣ୍ଟ ଆଉ ସବୁ ଆସ୍ପେକ୍ଟରେ। ଏବେ ଯୋଉ ଆପଣ ଜାଣିଛନ୍ତି କୋଭିଡ୍ ଯୋଉ ପେଣ୍ଡେମିକ୍ ଆମର ଆସିଥିଲା ସେଟା କେତେ ଡେଡ୍ଲି ଥିଲା, କୋଭିଡ୍ ଯେତେବେଳେ ଆସିଲା ଆମର ମାନେ କେତେ ସାରା ଲାଇଫ୍ ଲସ୍ ହେଇଗଲା, ପର୍ସନାଲ୍ ଲସ୍, ଫାଇନାନ୍ସିଆଲ୍ ଇସ୍ୟୁଜ୍, ଇକୋନୋମିକ୍ ପ୍ରୋବ୍ଲେମ୍, ମାନେ ବହୁତ ସାରା ଆସ୍ପେକ୍ଟରେ ମାନେ ବହୁତ ସାରା ମାନେ ଗ୍ରୋଥ କମିଗଲା। ତ ସେତେବେଳେ ଯୋଉ ଥିଲା ଯୋଉ ଡେଥ୍ ହଉଥିଲା ସବୁ ଲୋକମାନଙ୍କର, କେମିଷ୍ଟ୍ରି ହେଲ୍ପ କଲା ସବୁ ଲୋକମାନଙ୍କୁ ମାନେ ଲାଇଫ୍ ଦେବା ପାଇଁ, ସର୍ଭାଇଭ୍ କରିବା ପାଇଁ। ଯୋଉ ଭ୍ୟାକ୍ସିନ୍ଟା ବନିଲା ସେ ଭ୍ୟାକ୍ସିନ୍ଟା ଇଜ୍ ଏ ପାର୍ଟ ଅଫ୍ କେମିଷ୍ଟ୍ରି, ଇଜ୍ ଏ ମିକ୍ସଚର୍ ଅଫ୍ ବାୟୋଲୋଜି ଆଣ୍ଡ କେମିଷ୍ଟ୍ରି, ବାୟୋକେମିଷ୍ଟ୍ରି। ସୋ କେମିଷ୍ଟ୍ରିର ଇମ୍ପୋର୍ଟାନ୍ସ ସବୁଠି ଅଛି, ବେସିକାଲି ୱି କ୍ୟାନଟ୍ ଇମାଜିନ୍ ଏ ୱାର୍ଲ୍ଡ ୱିଦାଉଟ୍ କେମିଷ୍ଟ୍ରି।
0: ଏ ଭଉଣୀ, ଆପଣ ଏବେ ଯେଉଁ ରସାୟନ ବିଜ୍ଞାନରେ PhD କରୁଛନ୍ତି, ଏହା ପରେ PhD ସରିଲା ପରେ ଆପଣ ଆଗକୁ କ'ଣ ଭାବିଛନ୍ତି?
1: ଏବେ ମୁଁ PhD କରୁଛି, ମୁଁ ଭାବିଛି ମୁଁ ତାପରେ ଆମର ବହୁତ ସ୍କୋପ୍ ଅଛି। ଫର ଏକ୍ସାମ୍ପଲ୍ ମୁଁ ଅର୍ଗାନିକ୍ କେମିଷ୍ଟ୍ରିରେ କରୁଛି, ତ ମୁଁ ଇଣ୍ଡଷ୍ଟ୍ରିରେ ଯାଇପାରିବି, ପୋଷ୍ଟଡକ୍ କରିପାରିବି, ଏବେ ମୁଁ ଜବ୍ ପାଇଁ ଆପ୍ଲାଏ କରିପାରିବି। ତ ମୁଁ ଭାବୁଛି ମୁଁ ପୋଷ୍ଟଡକ୍ କରିବି, ପୋଷ୍ଟଡକ୍ ମାନେ ବେଟର ଏକ୍ସପିରିଏନ୍ସ ହେବ, ତାପରେ ମୁଁ ଫାକଲ୍ଟି ପାଇଁ ଆପ୍ଲାଏ କରିବି, ଫାକଲ୍ଟି ପୋଜିସନ୍ ପାଇଁ ଆପ୍ଲାଏ କରିବି।
0: PhD ପରେ ଅନେକ ଛାତ୍ରଛାତ୍ରୀ, PhD କରିଥିବା ଅନେକ ବିଦ୍ୟାର୍ଥୀ ଜୁନିୟର ସାଇଣ୍ଟିଷ୍ଟ ହେଇକି ଯାଆନ୍ତି। ଏବେ ମଧ୍ୟ ଆମ ଭାରତରୁ ଅନେକ PhD ଷ୍ଟୁଡେଣ୍ଟସ୍ ମାନେ ଯେଉଁମାନେ ଜୁନିୟର ସାଇଣ୍ଟିଷ୍ଟ ହେଇକି ନାସାରେ ହଉ, ଇସ୍ରୋରେ ହଉ, ଯାଇକି କାମ କରୁଛନ୍ତି। ଆପଣ କେବେ ଭାବିଛନ୍ତି ସେସବୁ ବିଷୟରେ?
1: ହଁ, ମୁଁ ତମକୁ ତମ ସାଙ୍ଗରେ ପୁରା ଏଗ୍ରି କରୁଛି। ମୁଁ ଦେଖିଛି ମୋର ବହୁତ ସାରା ସିନିୟର୍ସ ମାନଙ୍କୁ ଜୁନିୟର ସାଇଣ୍ଟିଷ୍ଟ ପୋଜିସନ୍ରେ ପାଇକି ମାନେ ବହୁତ ବହୁତ ଏକ୍ସେଲ୍ କରୁଛନ୍ତି ତାଙ୍କ ଫିଲ୍ଡରେ। ମୁଁ ବି ବହୁତ ମୋର ବି ବହୁତ ଇଚ୍ଛା ଅଛି କି ମୁଁ ଗୋଟେ ଏମିତି ଫିଲ୍ଡରେ ଯିବି, ଗୋଟେ ଏମିତି ଭଲ କାମ କରିବି ଯେଉଁଟାକି ସୋସାଇଟିକୁ ଡାଇରେକ୍ଟ ଇମ୍ପାକ୍ଟ କରିବ। ସେମାନେ ମୋର ଗୋଟେ

0: ଇନ୍ସପିରେସନ୍ ସୋ ୟା ଅଫକୋର୍ସ ମୋତେ ଯଦି ଏମିତି ଅପରଚ୍ୟୁନିଟି ମିଳିଲା ବେଳେ ମୁଁ ଡେଫିନେଟଲି ଇସ୍ରୋ ଜୁନିୟର ସାଇଣ୍ଟିଷ୍ଟର ଅପରଚ୍ୟୁନିଟି ପାଇଲେ ମୁଁ ଡେଫିନେଟଲି ଆପ୍ଲାଏ କରିବି ଆଉ କିଛି ବେଟର କରିକି ଦେଖେଇବି।
1: ଏବେ କୁହନ୍ତୁ ଆପଣ ଯେଉଁ ବିଷୟରେ ମାନେ PhD କରୁଛନ୍ତି, ରସାୟନ ବିଜ୍ଞାନର ଯେଉଁ ବିଷୟରେ PhD କରୁଛନ୍ତି, ସେଇ ବିଷୟରେ ଆମ ଯୁବବନ୍ଧୁମାନଙ୍କୁ କିଛି କୁହନ୍ତୁ।
0: ବେସିକାଲି ମୁଁ କାମ କରେ ଅର୍ଗାନିକ୍ ସିନ୍ଥେସିସ୍ ଆଣ୍ଡ କାଟାଲିସିସ୍। ଆମର ବଡି ଆମର ଆମର ସବୁ ଗୋଟେ ମାନେ ଗୋଟେ କାର୍ବନ ଆଉ ହାଇଡ୍ରୋଜେନର ହିଁ ଗୋଟେ ସୋର୍ସ, କାର୍ବନ ହାଇଡ୍ରୋଜେନ ଅକ୍ସିଜେନ ସବୁ। ବଟ୍ ଆମେ ଏଇଟା ବି ଜାଣିଛୁ କି ଯେଉଁ କାର୍ବନ ଆଉ ହାଇଡ୍ରୋଜେନର ବଣ୍ଡ ଅଛି ସେଇଟା କାଫି ଷ୍ଟ୍ରଙ୍ଗ। ତ ଆମ କାମ ହେଉଛି ବେସିକାଲି ଆମେ ଗୋଟେ ମେଟାଲ ନଉ, ଗୋଟେ ସ୍ପେସିଫିକ୍ ମେଟାଲ ଯିଏକି ସେ ଯେଉଁ ଷ୍ଟ୍ରଙ୍ଗ କାର୍ବନ ଆଉ ହାଇଡ୍ରୋଜେନ ବଣ୍ଡକୁ ଭାଙ୍ଗିବ ଆଉ ଗୋଟେ ନୂଆ କାର୍ବନ କାର୍ବନ ୟା ଫେର୍ କାର୍ବନ ଅକ୍ସିଜେନ ଯା ଫେର୍ କାର୍ବନ ଏକ୍ସ ଯେଉଁ ବି ନୂଆ ବଣ୍ଡଟେ ବନେଇବ ଆଉ ସେ ନୂଆ ବଣ୍ଡର କିଛି ଗୋଟେ ଭାଲ୍ୟୁ ଥିବ। ତ ବେସିକାଲି ଆମେ ସେ ଜିନିଷ ଉପରେ କାମ କରୁ।
1: ପୁଣି ଆପଣ ଯେଉଁ ରିସର୍ଚ୍ଚ କରୁଛନ୍ତି, ଯେଉଁ ବିଷୟରେ PhD କରୁଛନ୍ତି, ତାହାଦ୍ୱାରା ଆମ ମାନବ ସମାଜ ପାଇଁ କିଛି ଉପକାରିତା ହେଇପାରିବ, ନିଶ୍ଚୟ ସେ ଉପକାରିତା ବିଷୟରେ କିଛି ଟିକେ କହିବେ।
0: ଆମେ ଯାହା ବି ମଲିକ୍ୟୁଲ ବନଉଛୁ, ଆମେ ଯାହା ବି ନୂଆ ଜିନିଷ ବନଉଛୁ, ତାର ଆପ୍ଲିକେସନ ଅଛି, ତାର ୟୁଜଟା ଆମର ମେଡିସିନାଲ କେମିଷ୍ଟ୍ରିରେ ଅଛି। ଆମେ ଯେଉଁ ମଲିକ୍ୟୁଲ ଯେଉଁ କୋର୍ ବନଉଛୁ ସେଇଟା ଆମେ ଏଇଟା ଭାବିକି ରଖିଛୁ କି ସେଇଟା ଆମର ମେଡିସିନାଲ କେମିଷ୍ଟ୍ରିରେ ୟୁଜ ହେବ। ଆମର ନ୍ୟାଚୁରାଲ ପ୍ରଡକ୍ଟ, ବହୁତ ସାରା ନ୍ୟାଚୁରାଲ ପ୍ରଡକ୍ଟ ଅଛି ଯେଉଁଟା ଆମେ ଯେଉଁ ବନଉଛୁ ସେଇଟା ତା ସାଙ୍ଗରେ ରେଜେମ୍ବଲ କରୁଛି। ଆଗରୁ ବି ବହୁତ ସାରା କେମିଷ୍ଟ୍ରି ଡେଭଲପ୍ ହେଇଛି ଯେଉଁଟାକି 15-20 ଷ୍ଟେପ୍ସରେ ହେଉଛି, ବଟ୍ ଆମେ ଟ୍ରାଏ କରୁଛୁ କି ସେ ଷ୍ଟେପ୍ସକୁ ମିନିମାଇଜ୍ କରିବୁ ତାକି ତା'ର ବାଇ ପ୍ରଡକ୍ଟଟା କମ୍ ହେବ, ପଲ୍ୟୁସନ୍ଟା କମ୍ ହେବ। ଯଦି ବାଇ ପ୍ରଡକ୍ଟଟା କମ୍ ହେବ ତ କମ୍ପାଉଣ୍ଡ ବି କମ୍ ଲସ୍ ହେବ ଆଉ ପଲ୍ୟୁସନ୍ ବି କମ୍ ହେବ ଆଉ ତା'ର ଆମର ରିସୋର୍ସ ବି କମ୍ ୟୁଜ୍ କରିବ। ତ ବେସିକାଲି ଆମେ ଏଇସବୁ ଆସ୍ପେକ୍ଟ ନେଇକି ଆମେ ରିସର୍ଚ୍ଚ କରୁଛୁ।
1: ଆପଣ ତ ଏବେ ବିଜ୍ଞାନ ଉପରେ ଅଧ୍ୟୟନ କରୁଛନ୍ତି, ରସାୟନ ବିଜ୍ଞାନ ଉପରେ PhD କରୁଛନ୍ତି, ନିଶ୍ଚୟ ଆପଣଙ୍କର କେହି ନା କେହି ଜଣେ ବୈଜ୍ଞାନିକ ପ୍ରିୟର ଥିବେ, ସବୁଠାରୁ ଭଲ ଲାଗୁଥିବେ, ସେଇ ବୈଜ୍ଞାନିକଙ୍କ କାମ ଭଲ ଲାଗୁଥିବ, ଏପରି କେହି ବୈଜ୍ଞାନିକ ଅଛନ୍ତି?
0: ହଁ, ବେସିକାଲି ଆମ ଫିଲ୍ଡରେ ଅର୍ଗାନିକ୍ କେମିଷ୍ଟ୍ରିରେ ବହୁତ ସାରା ରିସର୍ଚର ଅଛନ୍ତି, ବଟ୍ ମୋତେ ବହୁତ ଭଲ ଲାଗନ୍ତି ଡାଭିଡ୍ ମ୍ୟାକମିଲିଆନ୍। ଆପଣ ଜାଣିଥିବେ ସେ ନୋବେଲ ପ୍ରାଇଜ୍ ପାଇଥିଲେ 2021। ତାଙ୍କେ ବେସିକାଲି କାମ କରୁଥିଲେ ଅର୍ଗାନୋ କ୍ୟାଟାଲିସିସ୍ ଉପରେ, ମାନେ ଏମିତି ଆମେ ବି କ୍ୟାଟାଲିସିସ୍ ଉପରେ କାମ କରୁ। ତାଙ୍କର ମେନ୍ ଅବଜେକ୍ଟିଭ ଥିଲା ଗୋଟେ କ୍ୟାଟାଲିସିସ୍ ଯେଉଁଟାକି କମ୍ପ୍ଲିଟଲି ଅର୍ଗାନିକ୍ ମଲିକ୍ୟୁଲରେ ହିଁ ବନିଛି। ତ ସେ ଟ୍ରାନ୍ସଫର୍ମେସନ୍ଟା ଯେଉଁ ତମେ କରୁଥିଲେ ସେଟା କମ୍ପ୍ଲିଟଲି ଇକୋ ଫ୍ରେଣ୍ଡଲି ଥିଲା, ଏନ୍ଭାରମେଣ୍ଟ ଫ୍ରେଣ୍ଡଲି ଥିଲା। ତ ତାଙ୍କ ଯେଉଁ କାମ ଥିଲା ମୋତେ ବହୁତ ଭଲ ଲାଗେ ଆଉ ମୁଁ ସେ ୱାନ୍ ଅଫ୍ ମାଇ ଇନ୍ସପିରେସନ୍।
1: ପୁଣି ଆମେ ଶୁଣିଛୁ ଏବେ ଆପଣଙ୍କର କୌଣସି ଏକ ରିସର୍ଚ୍ଚ ପେପର୍ ପବ୍ଲିଶ୍ ହେଇଥିଲା, ସେହି ରିସର୍ଚ୍ଚ ପେପର୍ ଉପରେ ଆପଣ କେଉଁ ଟପିକ୍ରେ ଲେଖିଥିଲେ, କେଉଁ ବିଷୟରେ ଆପଣ ସେ ବିଷୟରେ ଲେଖାଲେଖି କରିଥିଲେ, ରିସର୍ଚ୍ଚ କରିଥିଲେ, ତାହା ଉପରେ ଟିକେ କୁହନ୍ତୁ।
0: ମୋର ଯେଉଁ ପେପର୍ଟା ପବ୍ଲିଶ୍ ହେଲା ସେଟା ଆଡ଼ଭାନ୍ସ ସିନ୍ଥେସିସ୍ ଆଣ୍ଡ କାଟାଲିସିସ୍ ଜର୍ନାଲ୍ରେ ପବ୍ଲିଶ୍ ହେଲା। ମୁଁ ଆପଣଙ୍କୁ ଯେମିତି କହିଲି ଏବେ କି ମୁଁ ଗୋଟେ ଇଣ୍ଡଲ ମଲିକ୍ୟୁଲ ଉପରେ କାମ କରୁଥିଲି ଆଉ ଇଣ୍ଡଲ ଯେଉଁ ମଲିକ୍ୟୁଲଟା ଅଛି ସେଟା ବହୁତ ନ୍ୟାଚୁରାଲ ପ୍ରଡକ୍ଟରେ ଅଛି। ଗୋଟେ ଅର୍ଗାନିକ୍ ମଲିକ୍ୟୁଲ ନିଆଯାଇଥିଲା କି ଅଛି, ସେଟା ଗୋଟେ ନ୍ୟାଚୁରାଲି ଅକରିଂ ଅର୍ଗାନିକ୍ କମ୍ପାଉଣ୍ଡଟା ଯେଉଁଟାକି ଆମର ଆନିମାଲ ଟିସ୍ୟୁଜ୍ରେ ଅଛି, ଯେଉଁଟାକି ଆମର ଅଏଲ୍ସ ଫର ଏକ୍ସାମ୍ପଲ ଜାସ୍ମିନ୍ ଅଏଲ୍ ଲଡ୍ ଅଫ୍ କମ୍ପୋଜିସନ୍ ତାର ଅଛି। ଆଉ ସେଇ ଯେଉଁ ମଲିକ୍ୟୁଲଟା ତାକୁ ଆମେ ଯଦି ଟିକେ ଟିକେ ମୋଡିଫାଏ କରିବା, ତାର ଯଦି ମାନେ ସେଟା ଗୋଟେ ଆଣ୍ଟି କ୍ୟାନ୍ସର ଆଣ୍ଟି HIV ବହୁତ ସାରା ଜିନିଷରେ ସେଟା ୟୁଜ୍ ହେଇପାରିବ। ତ ମୁଁ ବେସିକାଲି ସେ ମଲିକ୍ୟୁଲକୁ ନେଇକି ଗୋଟେ ଟ୍ରାନ୍ସଫର୍ମେସନ୍ଟା କରିଥିଲି ଆଉ ସେ ଯେଉଁ ମୁଁ ଟ୍ରାନ୍ସଫର୍ମେସନ୍ଟା କରିଥିଲି ସେଇଟା ଆମର ମେଡିସିନାଲର ୟୁଜ୍ ଅଛି, ସେଟା ଇଣ୍ଡଷ୍ଟ୍ରିରେ ୟୁଜ୍ ଅଛି, ସେଥିପାଇଁ ମୁଁ ସେ ଟ୍ରାନ୍ସଫର୍ମେସନ୍ଟା କରିଥିଲି ଆଉ ସେ ପେପର୍ଟା ପବ୍ଲିଶ୍ ହେଇଛି ରିସେଣ୍ଟଲି।
1: ପୂର୍ବରୁ ଯେପରି ପୁଣି ଆପଣ କହିଲେ ଯେ ବିଦ୍ୟାଳୟ ସମୟରୁ ଆପଣଙ୍କୁ ଇଚ୍ଛା ଥିଲା ଏଇ ରସାୟନ ବିଜ୍ଞାନ ଉପରେ ଅଧ୍ୟୟନ କରିବା ପାଇଁ, ଏବେ ସେହି ବିଷୟ ଉପରେ ଡକ୍ଟରେଟ୍ ହାସଲ କରିବାକୁ ଯାଉଛନ୍ତି, PhD କରୁଛନ୍ତି, ଆପଣ କେତେ ଖୁସି ଅଛନ୍ତି?
0: PhD କରିକି ବହୁତ ଖୁସି ଅଛି। PhD ଗୋଟେ ଡିସିପ୍ଲିନ୍, ମୋ ଲାଇଫ୍ରେ ଗୋଟେ ଡିସିପ୍ଲିନ୍ ଆସିଛି। ମୋ ସୁପରଭାଇଜର ଯିଏ ଅଛି ବହୁତ ଜ୍ୟାଦା ଭଲ, ବହୁତ ବହୁତ କୋପରେଟିଭ। ତ ତାଙ୍କେ ଯେଉଁ ଆମକୁ ଶିଖଉଛନ୍ତି, ଯେଉଁ ଟ୍ରେନିଂ ଦେଉଛନ୍ତି, ସେ ଟ୍ରେନିଂ ହିଁ ସବୁଠୁ ଇମ୍ପୋର୍ଟାଣ୍ଟ। ଆମେ ଯେଉଁ PhD କରୁଛୁ ସେଇଟା ଖାଲି ଆମର ଏକାଡେମିକ୍ସ ଲାଇଫ୍ରେ ଇମ୍ପୋର୍ଟାଣ୍ଟ ହେଉନି, ଆମର ପର୍ସନାଲ ଲାଇଫ୍ରେ ବି ସେ ବହୁତ ଗ୍ରୋଥ୍ ଆଣୁଛି, ଗୋଟେ ଡିସିପ୍ଲିନ୍ ଆଣୁଛି, ଗୋଟେ ବିନା ହାରିବାର ଗୋଟେ ଆମକୁ ଗୋଟେ ଇନ୍ସପିରେସନ୍ ଦେଉଛି କି ଆମେ ଆମେ ଯାହା ବି ଲାଇଫ୍ରେ ଅଛୁ ଆମେ ଜିତିପାରିବା। କାହିଁକି PhD ଇଜ୍ ଅଲ୍ ଆବାଉଟ୍ ଅ ଲଟ୍ ଅଫ୍ ଟ୍ରାଏଲ୍ସ ଟ୍ରାଏଲ୍ସ ଟ୍ରାଏଲ୍ସ। ଆମେ ଏତେ ଟ୍ରାଏଲ୍ କରିବୁ, ଆମେ 1000 ଟ୍ରାଏଲ୍ କରିବୁ, ଗୋଟେ ସକ୍ସେସ୍ ହେବ। ତ ଏଇ ଯେଉଁ ଆସ୍ପେକ୍ଟ ଅଛି PhD କି ତମର ଯେଉଁ ପର୍ସନାଲ ଗ୍ରୋଥ୍ ହେଉଛି, ମାନେ ତମେ ସକ୍ସେସ୍ ବି ମିଳୁଛି, ତ ସେଇ ଜିନିଷରେ ମୋତେ ଭଲ ଲାଗୁଛି କି ଏତେ ମେହନତ ଯାହା ବି କରିସାରିଲା ପରେ ଯାହା ଗୋଟେ ସକ୍ସେସ୍ଟା ମିଳୁଛି, ଚାହେ ସେଇଟା ଛୋଟ ବି ହେଉ, ବଟ୍ ସେ ଯେଉଁ ସାଟିସ୍ଫାକ୍ସନ୍ଟା ଅଛି ସେଇଟା ହିଁ ମୋତେ ବହୁତ ଜ୍ୟାଦା ପ୍ଲିଜ୍ କରେ।
1: ତେବେ ପୁଣି କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣ ଆମ ଯୁବବନ୍ଧୁମାନଙ୍କୁ ବିଜ୍ଞାନ ସମ୍ପର୍କରେ କ'ଣ କହିବାକୁ ଚାହିଁବେ? ବିଜ୍ଞାନ ସମ୍ପର୍କରେ ପାଠ ପଢ଼ିବା, ବିଜ୍ଞାନ ସମ୍ପର୍କରେ ଜାଣିବା କେତେ ଜରୁରୀ?
0: ମୁଁ ସମସ୍ତଙ୍କୁ ମେସେଜ୍ ଦେବାକୁ ଚାହୁଁଛି କି ସାଇନ୍ସ ଗୋଟେ ଏମିତି ସବଜେକ୍ଟ, ଗୋଟେ ଏମିତି ଏରିଆ ଯେଉଁଟାକି ଆପଣ ଯେତେ ପଢ଼ିବେ, ଯେତେ ଜାଣିବେ, ଆପଣଙ୍କୁ ସେତେ ଇଚ୍ଛା ହେବ ଆଉ ପଢ଼ିବା ପାଇଁ, ଆଉ କରିବା ପାଇଁ। ଗୋଟେ ଛୋଟ ଏକ୍ସାମ୍ପଲ୍ ଆପଣଙ୍କୁ ଦେବି, ଫର୍ ଏକ୍ସାମ୍ପଲ୍ କାହାକୁ ଗୋଟେ ଫିଭର୍ ହେଇଗଲା, ତ ବହୁତ ସାରା ଏମିତି ଜାଗାରେ ଥିଏ

0: ଯିଏକି କହନ୍ତି କି ଏଇ ମେଡିସିନ ଖାଇଦେ ସେ ମେଡିସିନ ଖାଇଦେ, ବଟ୍ ଯାହାର ପ୍ରପର ନଲେଜ୍ ଅଛି ସାଇନ୍ସ ବିଷୟରେ କି ଯାହା ବି ବେସିକ୍ ସାଇନ୍ସ ବିଷୟରେ ଆୱେର୍ନେସ୍ ଅଛି, ସେ ଜାଣିଛି କି ତାକୁ ଗୋଟେ ଡକ୍ଟର ପାଖକୁ ନିଆଯିବାର ଅଛି, ପ୍ରପର ମେଡିକେସନ୍ ଦରକାର। ସାଇନ୍ସ ମାନେ ଜାଣିବାଟା ବହୁତ ଇମ୍ପୋର୍ଟାଣ୍ଟ, ବିକଜ୍ ସାଇନ୍ସ ତମେ ଜାଣିଲେ ତମେ ଆୱେର୍ ଅଛ, ତମେ ଆୱେର୍ ଅଛ ମାନେ ତମ ସାଙ୍ଗରେ କିଛି ବି ଗଲତ ହେବନି କି ତମେ ଆଉ କାହା ସାଙ୍ଗରେ ବି କିଛି ଗଲତ ହେବାକୁ ଦେବନି, ବିକଜ୍ ୱି ନୋ ଲାଇଫ୍ ଇଜ୍ ଇମ୍ପୋର୍ଟାଣ୍ଟ, ରାଇଟ୍।
1: ଠିକ୍ କହିଲେ ଭଉଣୀ, ବିଜ୍ଞାନ ଆମ ଜୀବନରେ ଦରକାରୀ, ବିଜ୍ଞାନ ସମ୍ପର୍କରେ ଜାଣିବା, ବିଜ୍ଞାନ ବିଷୟରେ ଅଧ୍ୟୟନ କରିବା, ବିଜ୍ଞାନ ଆମକୁ ବାକି ସମାଜ ସମ୍ପର୍କରେ, ଆମ ନିଜ ଦୈନନ୍ଦିନ ଜୀବନ ସମ୍ପର୍କରେ ଅନେକ ଜ୍ଞାନ ଦେଇଥାଏ। ତେବେ ଆପଣ ଆମ ସାଙ୍ଗେ କଥାବାର୍ତ୍ତା ହେଲେ, ଆମକୁ ବହୁତ ଭଲ ଲାଗିଲା, ଆମ ଯୁବବନ୍ଧୁମାନେ ମଧ୍ୟ ଅନେକ କିଛି ଆପଣଙ୍କଠୁ ଜାଣିବାକୁ ପାଇଲେ, ଭାରି ଭଲ ଲାଗିଲା।
0: ମୋତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହ ଇଣ୍ଟରାକ୍ସନ୍ କରିକି, ମୋର ନଲେଜ୍ ସେୟାର କରିକି, ମୋର ଏକ୍ସପିରିଏନ୍ସ ସେୟାର କରିକି।
1: ଆଶା କରୁଛୁ ଆଗକୁ ଆହୁରି ସମୟ ମିଳିଲେ ଆପଣଙ୍କ ସହ ଅନେକ କଥାବାର୍ତ୍ତା ହେବୁ, ଆହୁରି ଅନେକ କଥା ସମ୍ପର୍କରେ ଜାଣିବୁ। ଆପଣ ଅଧ୍ୟୟନ କରୁଥାନ୍ତୁ, ଅନେକ ରିସର୍ଚ୍ଚ ପେପର ଆପଣଙ୍କର ଏପରି ପବ୍ଲିଶ ହେଉଥାଉ, ଆଉ ନିଶ୍ଚୟ ଆମେ ଆଉ ଥରେ ଦେଖା ହେବା, ଆଉ ଥରେ କଥାବାର୍ତ୍ତା ହେବା। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆମ ଯୁବବାଣୀ ତରଫରୁ, ଆମ ସମସ୍ତ ଯୁବଶ୍ରୋତା ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ସୋ ମଚ୍, ହାଭ୍ ଏ ନାଇସ୍ ଡେ।
1: ନମସ୍କାର।
0: ନମସ୍କାର।
2: ଭଉଣୀଙ୍କ ସହ କଥା ହେଇ ଖୁବ୍ ଭଲ ଲାଗିଲା। ତାଙ୍କ ସାକ୍ଷାତକାରଟି ଶୁଣିବା ପରେ ତାଙ୍କ ଗବେଷଣା ସମ୍ପର୍କରେ ଅନେକ କିଛି ଜାଣିହେଲା। ଆଶା କରୁଛି ଆପଣମାନଙ୍କୁ ମଧ୍ୟ ଆଜିର ସାକ୍ଷାତକାରଟି ଖୁବ୍ ଭଲ ଲାଗିଥିବ। ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ପୁଣି ଥରେ ନେଇଯିବା ଆଉ ଏକ ଛୋଟ ମନୋରଞ୍ଜନ ଭରା ବିରତି।

ଗୀତ ତାଳି ତାଳି ଆଜି ସମୟ ହୋଇଗଲାଣି ଆପଣମାନଙ୍କଠାରୁ ବିଦାୟ ନେବାର। ଏହି ବିଜ୍ଞାନିକା ସନ୍ଧ୍ୟାକୁ ଏଠାରେ ଶେଷ କରିପାର, କିନ୍ତୁ ଆପଣମାନଙ୍କଠାରୁ ବିଦାୟ ନେବା ପୂର୍ବରୁ ଗୋଟେ ଛୋଟ ଅନୁରୋଧ ରହିଲା। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରେ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ

0: ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିନେବା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ତା ପୂର୍ବରୁ ଏହି ଛୋଟ ବିଜ୍ଞାପନ ବିରତି।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍?
3: ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: आकाशवाणी एट 90 90 साल की आवाज, दिल से दिल तक नॉन स्टॉप धमाल। पुरानी यादें, नया जोश है, देश का रेडियो अब भी बॉस है। आकाशवाणी के गौरवमयी 90 साल।
0: कार्यक्रम संपर्कित सूचना को पुनः स्वागत। ପ୍ରଥମେ ଚଳିତ ଅଧିବେଶନ ସମ୍ପର୍କରେ। ଚଳିତ ଅଧିବେଶନରେ ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ରାତି 7:25 ଜିଲ୍ଲା ହଲଚଲ କ୍ରମରେ ପ୍ରଚାର କରିବ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 7:30, ରାତି 8:00 ପ୍ରଚାର କରିବୁ କେତୋଟି ଦେଶବନ୍ଦନା, ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ସାଧନା ସରଗମ, ଅନୁପ ଜଲୋଟା ଓ ମାଷ୍ଟର ଶ୍ୟାମ। ସ୍ପୋର୍ଟସ୍ ଖାନ୍ ରାତି 8:30, ସ୍ପଟଲାଇଟ୍ ରାତି 9:16, ଏବଂ ଅଖିଳ ଭାରତୀୟ ଲୋକଗୀତ ଓ ଆଞ୍ଚଳିକ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ରାତି 9:30। ଏ କାର୍ଯ୍ୟକ୍ରମ ସମସ୍ତ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରାତି 10:30 ପ୍ରଚାର କରିବ ଉସ୍ତାଦ ସୁଲତାନ ଖାନଙ୍କ ପରିବେଷିତ ସାରଙ୍ଗୀ ବାଦନ। ଶିଳ୍ପୀ ପରିବେଷଣ କରିବେ ରାଗ ମଲକାଉନ୍ସ। ରାତି 11:10 ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କେନ୍ଦ୍ର ସରକାରଙ୍କ 12ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ। ଏଥର ଆସନ୍ତାକାଲିର ପ୍ରଥମ ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରାଖାଲ ଚନ୍ଦ୍ର ମହାନ୍ତି, ଶ୍ୟାମମଣି ଦେବୀ, ରଞ୍ଜିତା ସେନାପତି, ବିଶ୍ୱନାଥ ରାଓ ଏବଂ ସଙ୍ଗୀତା ଗୋସ୍ୱାଇଁ। ଚେତନା ଚିନ୍ତନ 6:30 ଉପସ୍ଥାପନ ଶାନ୍ତନୁ କୁମାର ରଥ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ସ୍ୱଚ୍ଛ ଜୀବନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୀରାମଚରିତ ମାନସ ଶୁଣିବେ 7:30। 7:40 ଶୁଣିବେ ଚାଷର କଥା, ଧାରାବାହିକ ନାଟକ ବିରାଡ଼ିର ଉପଦ୍ରବ ପ୍ରଚାର କରିବୁ 7:45।

0: ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୁଣନିଧି ଛୋଟରାୟ। ସକାଳ 8:30 ଶୁଣିବେ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଜୁହିନ ଶର୍ମିଷ୍ଠା ଓ ପି ଶ୍ରୀନିବାସ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:35। ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ ଓ ପରେ ପରେ 9:30 ଓଡ଼ିଆ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଏବଂ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଦିନ 12:00 ଲୋକଗୀତ କ୍ରମରେ ଦ୍ୱିତୀୟ ଅଧିବେଶନରେ ଶୁଣିବେ ପାଲା, ପରିବେଷଣ କରିବେ ଡୋଳାମଣି ଦଣ୍ଡସେନା ଓ ସାଥୀ। ସୁଗମ ସଙ୍ଗୀତ ଦିନ 12:30। ଶିଳ୍ପୀମାନେ ହେଲେ ନିଶିଗନ୍ଧା ଶତପଥୀ, ଗୋପାଳକୃଷ୍ଣ ବେହେରା, ମୀନା ମହାପାତ୍ର ଓ ଉପେନ୍ଦ୍ର କୁମାର ମିଶ୍ର। ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 1:20 ପ୍ରଚାର କରିବୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 2:45। ଆସନ୍ତାକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ସମ୍ଭାବନା କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ କୁଟିଆ କନ୍ଧ ଗୀତ, ପରିବେଷଣ କରିବେ ଶିଳ୍ପୀ ଜୟସିଂହ ମାଝୀ ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ ଶିଳ୍ପୀ ତାନ୍ୟାଙ୍କ କଣ୍ଠରୁ। ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ ରାତି 8:15। ପରିବେଷଣ କରିବେ ଶିଳ୍ପୀ ଚିତ୍ତରଞ୍ଜନ ଜେନା ଓ ନମିତା ରାଣୀ ପଟ୍ଟନାୟକ। ସ୍ପୋର୍ଟସ୍ କାନ୍ ରାତି 8:30। ସ୍ପଟଲାଇଟ୍ ରାତି 9:16 ଏବଂ ରାତି 9:30 କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନରେ ଶୁଣିବେ ରାଗ କଲ୍ୟାଣୀ, ପରିବେଷଣ କରିବେ ପଣ୍ଡିତ କୁମାର ଗନ୍ଧର୍ବ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ତେବେ ଏ ଥିଲା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: आकाशवाणी एट 90 साल की आवाज, दिल से दिल तक नॉन स्टॉप धमाल। पुरानी यादें, नया जोश है, देश का रेडियो अब भी बॉस है। आकाशवाणी के गौरवमयी 90 साल।

0: ଶ୍ରୋତା ବନ୍ଧୁ, ପରିବେଶର ପରିଷ୍କାର ପରିଚ୍ଛନ୍ନତା ଆମ ସୁସ୍ଥ ଜୀବନ ନିର୍ବାହ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଯଦି ଆମେ ଶାରୀରିକ ଭାବେ ସୁସ୍ଥ ନ ରହିବା, ମାନସିକ ଭାବେ ମଜବୁତ ନ ହେବା, ତେବେ ଆମ ଦୈନନ୍ଦିନ ଜୀବନରେ ବ୍ୟତିକ୍ରମ ଦେଖାଦେବ, ଆମର କାର୍ଯ୍ୟଧାରାରେ ସଫଳତା ଆସିବନି କି ଆମର, ଆମ ଗାଁର, ଆମ ରାଜ୍ୟର ତଥା ଦେଶର ବିକାଶରେ ଆମର ଭାଗିଦାରିତା ରହିବନି। କହିବା ଅର୍ଥ ହେଉଛି, ଆମ ପରିବେଶର ସୁରକ୍ଷା ଦିଗରେ ଆମେ ଅଣ୍ଟା ଭିଡ଼ିବା, ଯେଉଁ ପ୍ରକୃତି ଆମର ମା, ତାର ଯତ୍ନ ନେବା, ତାକୁ ସୁରକ୍ଷିତ ରଖିବା, ବିଶେଷ କରି ଜଙ୍ଗଲ ପରିବେଶର ସୁରକ୍ଷା ଦିଗରେ ଆମେ ଅଣ୍ଟା ଭିଡ଼ିବା, ପ୍ରଚୁର ବୃକ୍ଷଚାରା ରୋପଣ କରିବା, ତାକୁ ଯତ୍ନ ସହକାରେ ବଢ଼ାଇବା ଏବଂ ଆମ ପରିବେଶକୁ ସୁସ୍ଥ ସୁନ୍ଦର ରଖିବା। ତେବେ ଜଙ୍ଗଲ ପରିବେଶର ସୁରକ୍ଷା କେତେ ଜରୁରୀ, ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ଏହା ଆମ ଜୀବନ ଧାରଣ ଉପରେ କି ପ୍ରଭାବ ପକାଏ, ସୁସ୍ଥ ପରିବେଶର ମହତ୍ତ୍ୱ, ନୂଆ ଜଙ୍ଗଲ ସୃଷ୍ଟି ଦ୍ୱାରା ଆମ ଦେଶର ବିକାଶ କେତେ ତ୍ୱରାନ୍ୱିତ ହୋଇପାରିବ, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜିର ଆଲୋଚ୍ୟ ବିଷୟ ଜଙ୍ଗଲ ପରିବେଶର ସୁରକ୍ଷା। ଏ ସମ୍ପର୍କରେ ଆଲୋକପାତ କରୁଛନ୍ତି ଡକ୍ଟର ଭାରତଭୂଷଣ ରଥ।
1: ଆମେ ସମସ୍ତେ ଜାଣିଛେ, ପରିବେଶ ସୁରକ୍ଷା ଯଦି ନ ରହିବ ତେବେ ବିଶ୍ୱ ଦିନେ ଦିନେ ଧ୍ୱଂସ ହେଇଯିବ। ବିଶ୍ୱକୁ ଯଦି କେହି ବଞ୍ଚାଇ ରଖିଛି ତେବେ ତାହା ହେଉଛି ଆମର ପରିବେଶ। ସେଥିପାଇଁ ବେଦ କୁହନ୍ତି, ଓମ୍ ଦ୍ୟୌଃ ଶାନ୍ତିଃ ଅନ୍ତରିକ୍ଷ ଗୁମ୍ ଶାନ୍ତିଃ ପୃଥିବୀ ଶାନ୍ତିରାପଃ ଶାନ୍ତିଃ ଔଷଧୟଃ ଶାନ୍ତିଃ ବନସ୍ପତୟଃ ଶାନ୍ତିର୍ବିଶ୍ୱଦେବାଃ ଶାନ୍ତିର୍ବ୍ରହ୍ମ ଶାନ୍ତିଃ ସର୍ବଗୁମ୍ ଶାନ୍ତିଃ ଶାନ୍ତିରେବ ଶାନ୍ତିଃ ସାମା ଶାନ୍ତିରେଧି। ଏଇ ଯୋଉ ବୈଦିକ ମନ୍ତ୍ରଟି, ଏହା ଋଗ୍ବେଦରୁ ଆସିଅଛି ଏବଂ ଏହି ଋଗ୍ବେଦର ବୈଦିକ ମନ୍ତ୍ରରେ ସେ କହୁଛନ୍ତି ଯେ ଦ୍ୟୌଃ ଶାନ୍ତିଃ ପୃଥିବୀ ଶାନ୍ତିଃ ଆପଃ ଶାନ୍ତିଃ ବନସ୍ପତୟଃ ଶାନ୍ତିଃ ଔଷଧୟଃ ଶାନ୍ତିଃ। ଏଇଭଳି ଭାବରେ ମନ୍ତ୍ର ଗୁଡିକୁ କହିବାର ଅର୍ଥ ହେଉଛି, ଯଦି ଔଷଧୀୟ ବୃକ୍ଷ ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସୁରକ୍ଷିତ ନ ରହିବେ, ବନସ୍ପତୟଃ ଶାନ୍ତିଃ, ବନସ୍ପତି ନାମ ବୃକ୍ଷଲତା, ବୃକ୍ଷଲତା ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ନ ରହିବେ, ତେବେ ବିଶ୍ୱ ସୁରକ୍ଷିତ ହୋଇ ରହିପାରିବ ନାହିଁ। ଏବଂ ତାପରେ ସେ କହୁଛନ୍ତି ଦ୍ୟୌଃ ଶାନ୍ତିଃ ଆପଃ ଶାନ୍ତିଃ, ଆପଃ ଅର୍ଥାତ୍ ଜଳ, ତେଣୁ ଯଦି ଜଳର ସୁରକ୍ଷା କରା ନଯାଏ, ଯଦି ଜଳକୁ ଠିକ ଭାବରେ ପ୍ରୋଟେକ୍ଟ ନ କରାଯାଏ, ତେବେ ଆମ ପୃଥିବୀ ପୃଷ୍ଠରେ ନିଶ୍ଚିତ ଭାବରେ ଇମ୍ବାଲାନ୍ସ ଅର୍ଥାତ୍ ବ୍ୟତିକ୍ରମ ଦେଖାଯିବ। ତେଣୁ ଆକାଶ ହୁଅନ୍ତୁ ଅଥବା ଜଳ ହୁଅନ୍ତୁ ଅଥବା ପୃଥିବୀ ହୁଅନ୍ତୁ ଅଥବା ଆମର ଏଇ ଯୋଉ ବନସ୍ପତି ବୃକ୍ଷ ଲତା ନଦୀ ପାହାଡ଼ ପର୍ବତ, ଏ ଯେତେ ସମସ୍ତ ପରିବେଶର ଯୋଉ ପ୍ରକୃତିର ତତ୍ତ୍ୱ, ସେ ତତ୍ତ୍ୱକୁ ଆମେ ଯଦି ସୁରକ୍ଷିତ ନ କରିବା ତେବେ ଦିନେ ନା ଦିନେ ଏ ବିଶ୍ୱ ନିଶ୍ଚିତ ଭାବରେ ଧ୍ୱଂସାଭିମୁଖୀ ହେବ। ଆଜି ଆମ୍ଭେମାନେ ଦେଖୁଛେ, ଯେତେବେଳେ ଗୋଟିଏ 12 ମାସ ଆମ ପାଖରେ ରହିଛି ଏବଂ 6ଟି ଋତୁ ରହିଛନ୍ତି, ଆଜି ଆମେ ଆଉ 6ଟି ଋତୁକୁ ଦୃଷ୍ଟିଗୋଚର ହେଇପାରୁନାହିଁ, କେବଳ 2-3ଟି ଋତୁ ଆମ ପାଖରେ ଆସୁଛି। ଗୋଟିଏ ହଉଛି ବିଶେଷ ଭାବରେ ଗ୍ରୀଷ୍ମ, ବର୍ଷା ଏବଂ ତାପରେ ଶୀତ, ଏଇଭଳି 3ଟି ଋତୁ ଆମ ପାଖରେ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଛି। ତେବେ ଶୀତ ମଧ୍ୟ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି, କେବଳ ଗ୍ରୀଷ୍ମ ଗୋଟିଏ ଋତୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ ବଜାୟ କରି ରଖୁଛି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ପରିବେଶର ଅସନ୍ତୁଳନ। ତେଣୁ ପରିବେଶର ସୁରକ୍ଷା ପାଇଁ ଆମେମାନେ ସମସ୍ତେ ଚେଷ୍ଟିତ, ବିଶେଷ କରି ଯେଉଁ ଯୁବ ସମାଜ, ବିଶେଷ କରି ସମାଜସେବୀ ସଂଗଠନ ଏବଂ ସର୍ବୋପରି ଭାରତ ସରକାର ତଥା ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ବିଶେଷ ଭାବରେ ଚେଷ୍ଟିତ ଅଛନ୍ତି, କିନ୍ତୁ ସେ ଯୋଉ ଚେଷ୍ଟା କରାଯାଉଛି ସେ ଚେଷ୍ଟାକୁ ଆହୁରି ପ୍ରାମାଣିକ ଭାବରେ କରିବା ଦରକାର ଏବଂ ସେ ଚେଷ୍ଟାକୁ ସଂକଳ୍ପବଦ୍ଧ ସହିତ କରିବା ଦରକାର। ଯଦି ସଂକଳ୍ପବଦ୍ଧ ହୋଇ ଆମେ ପରିବେଶର ସୁରକ୍ଷା ନ କରିବା, ତେବେ ଦିନେ ନା ଦିନେ ଆମେମାନେ ହିଁ ଆମର ବିପଦକୁ ଡାକି ଆଣିବା ଏବଂ ଆମର ଭବିଷ୍ୟତ

ପିଢ଼ି ନିଶ୍ଚିତ ଭାବରେ ବିପଦର ସମ୍ମୁଖୀନ ହେବ। ତେଣୁ ଆମେମାନେ ଦେଖୁଛେ ଭାରତ ସରକାରଙ୍କର ଅନେକ ଗୁଡ଼ିଏ ପ୍ରକଳ୍ପ ୟା ପାଇଁ କାର୍ଯ୍ୟ କରୁଛି, ଯେମିତି ସେମାନେ ଡ୍ରୋନ୍ ମାଧ୍ୟମରେ, ଭାରତ ସରକାରଙ୍କର ଅଧିକାରୀମାନେ ଡ୍ରୋନ୍ ମାଧ୍ୟମରେ କେଉଁ ଜଙ୍ଗଲରେ କେତେ ପରିମାଣର ପ୍ରାଣୀ, କେତେ ବନ୍ୟଜନ୍ତୁ ଅଛନ୍ତି, କେତେ ବୃକ୍ଷରାଜି ରହିଛି, କେତେ ବନସ୍ପତି ରହିଛନ୍ତି, ଆମର ହିମାଳୟ ଠାରୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ଠାରୁ ଆରମ୍ଭ କରି ସେପଟେ ନୈମିଷାରଣ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ବଡ଼ ବଡ଼ ଆମର ଯୋଉ ଅରଣ୍ୟ ସବୁ ରହିଛି, ସେ ଅରଣ୍ୟର ସମସ୍ତ ପ୍ରାକୃତିକ ଏବଂ ଜୈବିକ ବିବିଧତାକୁ ସେମାନେ ଆକଳନ କରୁଛନ୍ତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ। ଏବଂ ବେଳେବେଳେ ଯେତେବେଳେ ଅଗ୍ନିକାଣ୍ଡ ହେଉଛି ଅରଣ୍ୟରେ, ସେତେବେଳେ ବହୁତ କଷ୍ଟରେ ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି, ସେ ମଧ୍ୟ ବହୁତ କଷ୍ଟ କରି ସେମାନେ ଯାଇ ଏହାକୁ ସୁରକ୍ଷିତ କରୁଛନ୍ତି ଏବଂ ଅଗ୍ନିକୁ ନିର୍ବାପନ କରୁଛନ୍ତି। ଠିକ୍ ସେହିଭଳି ଭାବରେ ପ୍ରକୃତି ସୁରକ୍ଷା କରିବା ପାଇଁ ଆମର ଭାରତ ସରକାର ଅନେକ ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଆଜି ମଧ୍ୟ ପ୍ରାଣୀମାନଙ୍କୁ ହିଂସା କରାଯାଉଛି, ଯେଉଁ ବନ୍ୟଜନ୍ତୁ ଶିକାର କରାଯାଉଛି, ନିରୀହ ବନ୍ୟଜନ୍ତୁମାନଙ୍କୁ ଅଯଥାରେ ମାରି ଦିଆଯାଉଛି, ଏବଂ ତା ସହିତ ଆମର ଯେତେବେଳେ ବୃଷ୍ଟିର ଅଭାବ ରହୁଛି, ତାର ମୁଖ୍ୟ କାରଣ ହେଉଛି ଆଜି ଗଛ ନାହିଁ। ଯଦି ଗଛ ନ ରହିବ, ଯଦି ପ୍ରକୃତି ସୁରକ୍ଷା ନ ରହିବ, ତେବେ ଆମେ କେମିତି ବଞ୍ଚିବା? ଆଜି ବିନା କାରଣରେ ଆମେ ବିଲ୍ଡିଂ ତିଆରି କରୁଛେ, କଳକାରଖାନା ତିଆରି କରୁଛେ, ଏ କରିବାର ଯୋଉ ମୂଳଭୂତ ଆମେ ଯାହାକୁ ପ୍ରଥମେ ବଳି ପକାଉଛେ ସେ ହେଉଛନ୍ତି ବୃକ୍ଷଲତା ଏବଂ ପାହାଡ଼, ପର୍ବତ, ଝରଣା। ତେବେ ଯୋଉ ସ୍ଥାନକୁ ଆମେ ଭ୍ରମଣ କରିବା ପାଇଁ ଯାଉଛେ, କାହିଁକି ଯାଉଛେ? ନା ତାର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ସମୟ ଥିଲା ହିମାଳୟରେ ଅନେକ ବୃକ୍ଷ ଥିଲେ, କିନ୍ତୁ ଆଜି ସେ ବୃକ୍ଷ ଗୁଡିକୁ କାଟି ଆମେମାନେ ସେଠି ବଡ ବଡ଼ ପଞ୍ଚତାରକା ହୋଟେଲ ବନେଇକି ସେଠି ନିର୍ମାଣ କରିକି ବଦ୍ରୀନାଥ ହୁଅନ୍ତୁ, କେଦାରନାଥ ହୁଅନ୍ତୁ ବା ଋଷିକେଶ ହୁଅନ୍ତୁ, ଗଙ୍ଗାଙ୍କର ଯୋଉ ପବିତ୍ର ଜଳଧାରା, ସେ ଜଳଧାରାକୁ ଆମେ ଦିନକୁ ଦିନ ନଷ୍ଟ କରୁଛେ। ଓଡ଼ିଶାରେ ଆପଣମାନେ ଦେଖନ୍ତୁ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ସ୍ଥାନରେ ବିରାଟ ବିରାଟ ଦ୍ରୁମ ସବୁ ଥିଲେ, ସେ ଆମ୍ବ ହୁଅନ୍ତୁ, ସେ ବର ହୁଅନ୍ତୁ, ସେ ଅଶ୍ୱସ୍ଥ ହୁଅନ୍ତୁ, ଅନେକ ଦ୍ରୁମ ଥିଲେ। ଏବଂ ଓଡ଼ିଶାରେ ଆମେମାନେ ମଧ୍ୟ ଦେଖିଛେ ବାଘ, ଭାଲୁ, ଭୟଙ୍କର ଜୀବଜନ୍ତୁ ମାନେ ଆମମାନଙ୍କ ସମ୍ମୁଖରେ ଦୃଷ୍ଟିଗୋଚର ହେଉଥିଲେ ଆମର ପିଲାବେଳେ, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ସ୍ୱପ୍ନ। ଗୋଟିଏ ସାମାନ୍ୟ ଜୀବଟିଏ ମଧ୍ୟ, ଗୁଣ୍ଡୁଚି ମୂଷାଟିଏ ମଧ୍ୟ ବର୍ତ୍ତମାନ ବିରଳ ହେଲାଣି, ବାଇ ଚଢ଼େଇଟିଏ ମଧ୍ୟ ବିରଳ ହେଲାଣି। ତେଣୁ ଏଭଳି ପରିସ୍ଥିତିରେ ଆମେ ବିଶ୍ୱକୁ କେମିତି ବଞ୍ଚେଇ ରଖିବା? ବିଶ୍ୱକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ପ୍ରକୃତିକୁ ବଞ୍ଚେଇ ରଖିବାକୁ ପଡିବ, ଏବଂ ତତ୍ ସହିତ ଜଳ, ବାୟୁ ଏବଂ ଆକାଶ, ଏ ସମସ୍ତ ପ୍ରାକୃତିକ ତତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ସମ୍ମାନ ଦେବା, ତେବେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ, ଆମକୁ ସୁରକ୍ଷିତ କରି ରଖିପାରିବେ। ଯଦି ଆମେ ଏ ପ୍ରାକୃତିକ ତତ୍ତ୍ୱକୁ ସୁରକ୍ଷିତ ନ ରଖିପାରିବା, ତେବେ ସେ ପ୍ରକୃତି ମଧ୍ୟ ଦିନେ ନା ଦିନେ ଆମକୁ ବିନାଶର ମୁଖକୁ ଠେଲି ଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲେମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା? ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନଙ୍କର ଶରୀର ନିମ୍ବ ବୃକ୍ଷରୁ ତିଆରି ହେଇଛନ୍ତି। ତେଣୁ ଯୋଉ ଭଗବାନ ସ୍ୱୟଂ ପ୍ରକୃତିକୁ ସୁରକ୍ଷିତ ରଖିଛନ୍ତି, ଯେଉଁ ଭଗବାନ ସ୍ୱୟଂ ଦାରୁ ବ୍ରହ୍ମ ରୂପରେ, ନିମ୍ବ ବୃକ୍ଷ ହୁଅନ୍ତୁ, ଚନ୍ଦନ ବୃକ୍ଷ ହୁଅନ୍ତୁ, ଏ ସମସ୍ତ ବୃକ୍ଷକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ଜଗନ୍ନାଥ, ସେଇ ଜଗନ୍ନାଥଙ୍କୁ ସମ୍ମାନ ଦେବାକୁ ଯାଇ ଆମେ ଯଦି ଏ ବୃକ୍ଷ ଗୁଡିକୁ ସୁରକ୍ଷା କରିବା, ଆମେ ଯଦି ଏ ଜଳକୁ ସୁରକ୍ଷା କରିବା, ଆମେ ଯଦି ନଦୀକୁ ସୁରକ୍ଷା କରିବା, ଆମେ ଯଦି ସମୁଦ୍ରକୁ ସୁରକ୍ଷା କରିବା, ଆମେ ଯଦି ଏ ସମସ୍ତ ବସ୍ତୁକୁ ସୁରକ୍ଷା କରିବା ସହିତ ଏୟାର ପଲ୍ୟୁସନ୍ ଯୋଉ ଆମେ କରୁଛେ ସେଥିପାଇଁ ଯଦି ସଚେତନ ହେବା, ତେବେ ଆମେ ନିଶ୍ଚିତ ଭାବରେ ଏକ ସୁନ୍ଦର ପୃଥିବୀକୁ ଦର୍ଶନ କରିବା, ଏବଂ ସେହି ପୃଥିବୀ ଆମ ପାଇଁ ହେବ ଏକ ଆଶୀର୍ବାଦର ପୃଥିବୀ, ସେହି ପୃଥିବୀ ଆମମାନଙ୍କୁ ଏକ ସ୍ୱର୍ଗୀୟ ବାତାବରଣ ଦେବ, ଏବଂ ସେହି ସ୍ୱର୍ଗୀୟ ବାତାବରଣରେ ଆମେମାନେ ସେହି ମହାନ ଯୋଉ ଭଗବାନଙ୍କର ଯୋଉ ଅନୁଭୂତି, ଯୋଉ ଦିବ୍ୟ ଅନୁଭୂତି, ସେହି ପରମ ସତ୍ତାକୁ ଆମେମାନେ ନିଜ ଜୀବନରେ ଉପଲବ୍ଧି କରିବା। ତେଣୁ ହେ ଆମର ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆମର ଅନୁରୋଧ, ଆସନ୍ତୁ ସମସ୍ତେ ଏକତ୍ରିତ ହେଇ ଏ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ କରିବା, ଏବଂ ଯେଉଁ ଚାରା ଗୁଡିକ ଆମେ ରୋପଣ କରୁଛେ ତାକୁ ଯତ୍ନର ସହିତ ତାର ଅଭିବୃଦ୍ଧି କେମିତି ହେବ ସେଥିପ୍ରତି ଯତ୍ନଶୀଳ ହେବା, ଏବଂ ଏ ବିଶ୍ୱରେ ଏକ ସୁନ୍ଦର ବାତାବରଣ କରି ପୃଥିବୀକୁ ଶସ୍ୟ ଶ୍ୟାମଳା ଏବଂ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ କରିବାର ସଂକଳ୍ପ ନେବା, ଏତିକି ଆପଣମାନଙ୍କ ଠାରେ ନିବେଦନ। ଏଇ ଯୋଉ ଅକ୍ସିଜେନ, ଯେଉଁ ପ୍ରାଣବାୟୁକୁ ଆମେମାନେ ଧାରଣ କରୁଛେ, ସେ ଅକ୍ସିଜେନକୁ ସୃଷ୍ଟି କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସମ୍ମିଳିତ ହେବା, ଜଳ ସୁରକ୍ଷା କରିବା, ଜଳ ହିଁ ଜୀବନ ଏବଂ ବାୟୁ ହିଁ ଜୀବନ, ଏହି ତତ୍ତ୍ୱକୁ ଧାରଣ କରି ଆମର ହାତ ଏକ ସୁନ୍ଦର ବିଶ୍ୱ ତିଆରି କରିବାରେ ରହୁ, ଏହି ସଂକଳ୍ପ ନେବା।

0: ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡ଼ିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡ଼ିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ତାପମାତ୍ରା ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ, ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
0: ସୂଚନା ଅନୁଯାୟୀ ଆସନ୍ତାକାଲି ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ପୁଲିସ୍ ବାହିନୀର ସଶକ୍ତିକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ସରକାର ପୁଲିସ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଆଇନର ଶାସନ ପ୍ରତିଷ୍ଠା ପାଇଁ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଲିସ୍ ବାହିନୀକୁ ଆହୁରି ସତର୍କ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉପଯୁକ୍ତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 195 କୋଟି ଟଙ୍କାର ପୁଲିସ୍ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ। ବୈଠକରେ ପ୍ରକଳ୍ପ, ସାଂସ୍କୃତିକ, ବୈଷୟିକ ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକ ବିବରଣୀ ଉପରେ ଆଲୋଚନା କରାଯିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏ ନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ପରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ

0: ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ ହେବ। କଟକ ସହରାଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସମୀକ୍ଷା କରିଛନ୍ତି। ସହରାଞ୍ଚଳର 5 ଅଞ୍ଚଳରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ, ଯାଞ୍ଚ ଓ ସଂଗ୍ରହ ଆଦି କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଞ୍ଜୀକୃତ ହୋଇଥିବା ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅଭିଯୋଗଗୁଡ଼ିକର ଆୟୋଗ ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ NCERT ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା CEE 2026 ନିମନ୍ତେ ଆବେଦନ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। NCERTର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ସୁଦ୍ଧା ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଓ ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ବୋଲି ଅତିଥିମାନେ କହିଛନ୍ତି। ନୟାଗଡ଼ ଜିଲ୍ଲା ସିଧାମୂଳ ପ୍ରାକୃତିକ ଶିବିର ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଚାରଧାରା ଭିତ୍ତିକ ରାଜନୈତିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ପରିଚାଳନା ନେଇ 8 ଜିଲ୍ଲାର ପ୍ରତିନିଧି ଦଳ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମବାୟ ସମିତିର କାର୍ଯ୍ୟଧାରା ଏବଂ ସରକାରଙ୍କ କୃଷି କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ପ୍ୟାକ୍ସଗୁଡ଼ିକୁ କେବଳ ପାରମ୍ପରିକ କାର୍ଯ୍ୟରେ ସୀମିତ ନ ରହି ଋଣ ବଣ୍ଟନ ଏବଂ ଶସ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆଶୀର୍ବାଦ ଏବଂ ଯଶୋଦା ଭଳି ଶିଶୁ ଯତ୍ନ କେନ୍ଦ୍ରରେ ରହି ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ଲାଗି କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ବିଶେଷଜ୍ଞମାନେ ଜୀବନର ଲକ୍ଷ୍ୟ ସ୍ଥିର କରି କିଭଳି ସଫଳତା ହାସଲ କରିବେ ସେ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ 22 ଧାନ ସଂଗ୍ରହ କେନ୍ଦ୍ରରେ 238 ଜଣ ଚାଷୀଙ୍କଠାରୁ 12,398 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ସହ ପାଗରେ ପରିବର୍ତ୍ତନ ହେବ। ଆଗାମୀ 7 ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ 24 ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ 19 ଜିଲ୍ଲା ଏବଂ କାଳବୈଶାଖିକ ଝଡ଼ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
1: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଏହା ସହିତ ଦକ୍ଷିଣ ତାମିଲନାଡୁର ମଧ୍ୟ ମୌସୁମୀ ବାୟୁ ଆସିଯାଇଛି। ମୌସୁମୀ ବାୟୁ ବର୍ତ୍ତମାନ ସକ୍ରିୟ ରହିଛି ଦକ୍ଷିଣ ଆରବ ସାଗରରେ ଏବଂ ନିକଟସ୍ଥ ଦକ୍ଷିଣ ବଙ୍ଗୋପସାଗରରେ। ଓଡ଼ିଶା ପାଇଁ ଆଜି କୌଣସି ପୂର୍ବାତନ କରାଯାଇ ନାହିଁ ଯେ କେବେ ମୌସୁମୀ ବାୟୁ ଓଡ଼ିଶାରେ ଆସିବ। ଏହି 2-3 ପରେ ଯେତେବେଳେ ପୁଣି ମୌସୁମୀ ବାୟୁ ଅଗ୍ରସର ହେବ ସେତେବେଳେ ପୁଣି ଓଡ଼ିଶା ପାଇଁ ପୂର୍ବାନୁମାନ କରାଯିବ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ। ଆଜି ଏଥିରେ ବିଷୟ ରହିଛି, ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।

0: ଆଜିର ପ୍ରସଙ୍ଗ ଦେଶର ସବୁଜ ପରିବର୍ତ୍ତନ ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର ବାର ବର୍ଷ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଗତ ବାର ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରା ରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଦ୍ରଭୂମି ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି। ଦେଶରେ ବାଘ ସିଂହ ହାତୀ ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି। କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି। ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ ତିନୋଟି ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି। ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି। ପାରିପାର୍ଶ୍ୱିକ ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧି, ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି ତିନୋଟି ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଗ୍ରହଣ କରିଛନ୍ତି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ, ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବା ବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସଂରକ୍ଷଣ, ସ୍ଥାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି। ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା, ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି। ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି। ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି। ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ, ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ। ଗତ ବାର ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର, ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି। ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ ଅନ୍ୟତମ। ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ, କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା। ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। 2023 ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 8,27,000 ବର୍ଗ କିଲୋମିଟର ରହିଥିଲା, ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17%। ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଗତ 2020-21 ଏବଂ 2024-25 ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା। 2020 କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବାର ଲକ୍ଷ୍ୟ ରହିଛି। ଗତ ମାର୍ଚ୍ଚ 31 ସୁଦ୍ଧା ଏହି କ୍ଷେତ୍ର ପାଇଁ 557,62,00,000 ଟଙ୍କା ପ୍ରଦାନ କରାଯାଇଛି। ବ୍ୟାପକ ସଂରକ୍ଷଣ, ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା, ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।
1: ଆକାଶବାଣୀ କଟକ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛି ଓଡ଼ିଶା, କହିଲେ ମୁଖ୍ୟମନ୍ତ୍ରୀ। ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ଆନୁଷ୍ଠାନିକ ଭାବେ କଲେ ଉଦ୍ଘାଟନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ବିଜେପି ତରଫ ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ। IGIT ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରନ ଆଉ କିଛି ସମୟ ଆଉ ତୃଣମୂଳ ହେବା ସର୍ବଭାରତୀୟ କବାଡ଼ି କପ୍ ପ୍ରତିଯୋଗିତା। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜ ପହଞ୍ଚିଲା କେରଳ। ଏଥର ପୁରା ଖବର। ସବୁ ପ୍ରାକୃତିକ ବିପର୍ଯ୍ୟୟର ଓଡ଼ିଶା କଡ଼ା ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକେ ନେଇକରି ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକେ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିକରି କହିଛନ୍, ପ୍ରାକୃତିକ ବିପର୍ଯ୍ୟୟ ସମ୍ୟାଥି ଶୂନ ମୃତାହତ ଲକ୍ଷ୍ୟ ହାସଲ କରିକରି ରାଜ୍ୟ ସାରା ପୃଥିନ ପ୍ରଶଂସିତ ହୋଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ 1949 ମହାବାତ୍ୟା କଥା ସ୍ୱର ପକାଇଥିଲେ। ବୈଠକରୁ ବାହାରିଥିବା ସାର କଥା ଏବାଦିନେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରଟି ବ୍ରିକ୍ସ ରାଷ୍ଟ୍ର ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା, ନୂଆ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୁକ୍ତି ଶୂନ ମୃତାହତ ଲକ୍ଷ୍ୟ ହାସଲ ଦିଗେ ସରକାରଙ୍କ ନିରନ୍ତର ଚେଷ୍ଟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏଇ ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହେଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
1: ଜଳବାୟୁ ପରିବର୍ତ୍ତନ ଆଉ ପ୍ରାକୃତିକ ବିପର୍ଯ୍ୟୟ ହେଉଥିବା ଭିନ୍ ଭିନ୍ ପ୍ରତିବନ୍ଧକର ମୁକାବିଲା ଲାଗି ବିଶ୍ୱସ୍ତରୀୟ ଆନ୍ତଃରାଜ୍ୟ ସହଯୋଗକେ ମଜବୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ବିପର୍ଯ୍ୟୟ ବିପଦ କମ୍ କରବାରଟା ଗୋଟିଏ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ହୋଇଛି। ଜଳବାୟୁ ପରିବର୍ତ୍ତନ, ସହରୀକରଣ ଆଉ ପରିବେଶ ଅବକ୍ଷୟ ଲାଗି ପୃଥିବୀନ ଦେଖାଦେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ଲାଗି ଉତ୍ତମ ପ୍ରସ୍ତୁତି ଆଉ ସମନ୍ୱିତ କାମର ଆବଶ୍ୟକତା ରହିଛି। ପୁରୀନ ଆୟୋଜିତ ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଆଉ ଢାଞ୍ଚାକେ ନୂଆ ଦିଗ ଦେଖାବା ବୋଲି ମୁଖ୍ୟମନ୍ତ୍ରୀ ଆଶ କରିଛନ୍। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ବିଜେପି ତରଫ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି। ଏ ବାବଦେ ଆଜି ବିଜେପି କେନ୍ଦ୍ରୀୟ

0: କାର୍ଯ୍ୟାଳୟ ତରଫୁ ବିଜ୍ଞପ୍ତି ବାହାରିଛି। ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମଣିପୁର ଆର୍ ରାଜସ୍ଥାନର 10ଟା ରାଜ୍ୟସଭା ଆସନ ଲାଗି ବିଜେପି ତରଫୁ ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରାଯାଇଛି। ଆଇବା 8 ତାରିଖକେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଉପରବେଳା 3 ବଜେ ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ସକାଳ 9ରୁ 4 ବଜେ ତକ ଭୋଟ୍ ହୋଇକରି ଫଲାଫଲ ଘୋଷଣା କରାଯିବା। ଓଡ଼ିଶା ରାଜ୍ୟସଭା ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆଉ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍। ଇନ ଜନେ ଦିଆଯାଇପାରେ ଯେ ସାଂସଦ ଦେବାଶିଷ ସାମନ୍ତରାୟଙ୍କର ଇସ୍ତଫା ଉତରୁ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟ ବିଜେପି ସରକାର ଗଠନର ନିଷ୍ପତ୍ତିକେ ଆଜି 2 ବର୍ଷ ପୁରା ହୋଇଛି। ଜୁନ୍ ମାସ 12 ତାରିଖଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍, 2 ବର୍ଷ ଆଗରୁ ଆଜିର ଦିନେ ଭାରତୀୟ ଜନତା ପାର୍ଟିକେ ଗୋଟିଏ ଐତିହାସିକ ଆଉ ସ୍ପଷ୍ଟ ଜନ୍ମତ ଦେଇକରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ସେବା, ସୁଶାସନ ଆଉ ଗରିବ କଲ୍ୟାଣ ଆଦର୍ଶଥି ଅନୁପ୍ରାଣିତ ହୋଇକରି କେନ୍ଦ୍ର ଆଉ ରାଜ୍ୟ ସରକାର ଦୁହେଁ କାମ କରୁଛନ୍ତି। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଇଜିଆଇଟି ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିକରି ଅନୁରୋଧ କରିଛନ୍। ରାଜ୍ୟ ସରକାରଙ୍କର ବଜେଟ୍ 2026-27 ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ ଆଉ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଆଉ ଗବେଷଣା ବିଶ୍ୱବିଦ୍ୟାଳୟକେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ବନାବାର ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ପ୍ରଧାନ ଚିଠିଟି ଉଲ୍ଲେଖ କରିଛନ୍। ଆଇଜିଆଇଟି ସରାଙ୍କେଭିଲ୍ ସମାନ ଭାବେ ଉନ୍ନତ କରାଗଲେ ଇଟା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଆଉ ଉଦ୍ଭାବନୀ ବହୁତ ବଡ଼ ଯୋଗଦାନ ଦେବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। 1982 ଆଇଜିଆଇଟି ସରାଙ୍ଗ ୟୁଜିସି ତରଫୁ ସ୍ୱୟଂଶାସିତ ଆଉ ଏଆଇସିଟିଇ ଆଉ ଏନ୍ବିଏ ତରଫୁ ସ୍ୱୀକୃତି ପାଇଛି। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭୁବନେଶ୍ୱର ପୁଲିସ ଭବନଠାରେ ଉପକୂଳ ସୁରକ୍ଷାକେ ବରକସ କରିବା ଲକ୍ଷ୍ୟ ନେଇକରି ଓଡ଼ିଶା ପୁଲିସ ତରଫୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଛି। ସମ୍ମିଳନୀଟି ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଆଉ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମଟି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇକରି କହିଛନ୍, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶାଏ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଆଉ ଜନସୁରକ୍ଷା ସହିତ ଏଇଟା ଜଡ଼ିତ। ଭୁବନେଶ୍ୱର ନଥିବା କମାଣ୍ଡ କଣ୍ଟ୍ରୋଲ ଆଉ ଟ୍ରେନିଂ ସେଣ୍ଟର, ଉପକୂଳ ସୁରକ୍ଷା କାମକାଜର ତାଲମେଲ ଆଉ ନିରୀକ୍ଷଣଟି ବଡ଼ ଭୂମିକା ନେଇ ଆସିଛି। ଆଇବା ଦିନେ ଓଡ଼ିଶାର ତଟ ସୁରକ୍ଷାକେ ନେଇକରି ଆହୁରି କଡ଼ାକଡ଼ି ନିୟମ ଲାଗୁ କରାଯିବା। ଅନୁପ୍ରବେଶକାରୀମାନଙ୍କୁ ରୋକବା ଲାଗି ତଟ ସୁରକ୍ଷା ବାହିନୀ ସଜାଗ ଅଛନ୍। ରାଜ୍ୟ ସରକାର ତଟ ସୁରକ୍ଷା ଲାଗି 150 କୋଟି ଟଙ୍କା ଦେଇଥିବା ଶ୍ରୀ ଖୁରାନିଆ କହିଛନ୍।
1: କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ୍। ଆଜି ପ୍ରଥମ ଥର ପାଇଁ ଗୋଟିଏ ଷ୍ଟେଟ୍ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି।
0: ସମ୍ମିଳନୀଟି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଆଉ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଏବେ 24 ତାରିଖ ତଟ ସୁରକ୍ଷାକେ ନେଇକରି ଜାତୀୟ ସ୍ତରର ଗୋଟିଏ ସମ୍ମିଳନୀ ଆୟୋଜନ କରାଯିବା। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ଆଇବାକାଲି ସକାଳ 10:30 ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତା ହେବାରକେ ଥିବା ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଉ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। ସରସ୍ୱତୀ ସମ୍ମାନତେ ସମ୍ମାନିତ ହୋଇଥିବା ବିଶିଷ୍ଟ କବି, କଥାକାର ଆଉ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କର ଆଜି 91 ବର୍ଷର ବୟସ ପରଲୋକ ହୋଇଯାଇଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶର ସୁନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାନୁ ସ୍ୱେଚ୍ଛାକୃତ ଅବସର ନେଇକରି ଶ୍ରୀ ଦାସ ସାହିତ୍ୟ ସାଧନା ଜାରି ରଖିଥିଲେ। ତାଙ୍କର କାଲଜୟୀ ରଚନା ଭିତରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳ, ପାତ୍ର, ସୂର୍ଯ୍ୟାସ୍ତ ପରର ପୁସ୍ତକ ବେଶ୍ ଲୋକପ୍ରିୟ ଆୟ। ସମ୍ବଲପୁର ଜିଲ୍ଲାନୁ ଖେଲର ବିକାଶ ଆଉ କବାଡ଼ି ଖେଲକେ ଲୋକପ୍ରିୟ କରିବା ଲାଗି ଆଜିଠାନୁ ସମ୍ବଲପୁର କବାଡ଼ି କପ୍ ମୂଲ ହେଉଛି। ଆଉ କିଛି ସମୟ ଉତ୍ତରୁ ମୂଲ ହେବାରକେ ଥିବା ଏହି ସର୍ବଭାରତୀୟ ପ୍ରତିଯୋଗିତାଟି ଦେଶର

ଅବଚ୍ଛା 10 ଦଲ ଭାଗ ନେଇଛନ୍। ଏବେ 6 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତି ସାମିଲ ହେବା ଲାଗି ସମ୍ବଲପୁର ଆସବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କମିଟି ତରଫରୁ କୁହାଯାଇଛି। ଫି ଦିନ ଉପରବେଳା 5 ବଜେ ଡେରି ରାତି ତକ ମ୍ୟାଚ୍ ଚାଲବା। ସ୍ଥାନୀୟ ଖେଳାଳିମାନେ ଜାତୀୟ ଦଲ ଆଉ ପ୍ରୋ କବାଡ଼ିଥି ଠାନ୍ ପାଇବା ଲାଗି ଇଟା ଗୋଟେ ଭଲ ସୁଯୋଗ ଆଏ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲାନ ଜିଲ୍ଲା ପ୍ରଶାସନର ଦେଖରେଖତି ସ୍ୱଚ୍ଛ ଆଉ ଶୃଙ୍ଖଳିତ ଭାବେ ଚଳିତ ବର୍ଷ ଡାଲୁଆ ଧାନ ଘିନା ଜାରି ରହିଛି। ଗଲାକାଲି ତକ ଜିଲ୍ଲାର 22 ଧାନଘିନା କେନ୍ଦ୍ର କାର୍ଯ୍ୟକ୍ରମ ରହିଛି। ଆଉ 238 ଜଣ ଚାଷୀଙ୍କ ନୁ 12,398 କ୍ୱିଣ୍ଟାଲ୍ରୁ ଏତକା ଧାନ ଘିନା ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକେ ବଢ଼ବାର ଲାଗି ପାଗ ଅନୁକୂଳ ରହିଛି। ଆଘର ବଚନ ଏ ବଛର ମୌସୁମୀ ବାୟୁ 3 ଦିନ ଡେରିତି କେରଳ ପହଞ୍ଚିଛି। ସେଆଡ଼େ ରାଜ୍ୟ କାଲ ବୈଶାଖୀର ବୋଲେ ବର୍ଷାର ପ୍ରଭାବତି ତାପମାତ୍ରା କମିଛି। ହେଲେ ବି ରାଜ୍ୟ ଭିନ୍ ଭିନ୍ ଜାଗାନୁ ଗରମ ଆଉ ଗୁଲୁଗୁଲି ପାଗ ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଖାପାଖି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛି ଓଡ଼ିଶା, କହିଲେ ମୁଖ୍ୟମନ୍ତ୍ରୀ। ପୁରୀଣ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ଆନୁଷ୍ଠାନିକ ଭାବେ କଲେ ଉଦ୍ଘାଟନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ବିଜେପି ତରଫରୁ ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ। ଆଇଜିଆଇଟି ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରନ ଆଉ କିଛି ସମୟ ଆଉ ତୃଣମୂଳ ହେବା ସର୍ବଭାରତୀୟ କବାଡ଼ି କପ୍ ପ୍ରତିଯୋଗିତା। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ପହଞ୍ଚିଲା କେରଳ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲି। ଶ୍ରୋତାମାନେ କାର୍ଯ୍ୟକ୍ରମ

ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ

0: ପ୍ରକାଶ କଲେ ସୁପ୍ରିମକୋର୍ଟ ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
1: 21 ଜୁନ୍କୁ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। उस दिन दुनिया के अलग अलग देशों में योग से जुड़े आयोजन होंगे और इसका प्रमुख कार्यक्रम भारत के एक और ऐतिहासिक शहर कोलकाता में होगा। वर्ल्ड योगा डे से पहले वर्ल्ड योगासना चैंपियनशिप अपने आप में हेल्थ और वेलनेस की डबल डोज लेकर आ गई है।
0: ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60ଟି ଦେଶର 400ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7ଟି ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି 7ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ 1ଟି ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବା ବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧି

0: ମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତି ବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ବର୍ଷ ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମ୍ସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବା ପାଇଁ 3 ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ୍ ଏବଂ ମାହେ ଅଞ୍ଚଳରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 9 ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଲେଖା ଉତ୍ପଳ କୁମାର ସାହୁ, ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜି।

0: ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବିନା କୋଚିଂରେ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରି ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କହିଛନ୍ତି
1: ଓସିଏସ୍ ପାଇଁ ବୋଲିକି ଯେଉଁ ପରିଶ୍ରମ ପଡ଼େ, ଯେଉଁ କଷ୍ଟ କରିବାକୁ ପଡ଼େ, ଏଇଟା ସାଧାରଣତଃ ଷ୍ଟୁଡେଣ୍ଟମାନଙ୍କ ପାଇଁ ସହଜ ହୋଇଥାଏ। ଆମେ ଯେଉଁମାନେ ସବୁ ଟିଚର୍ମାନେ ନିଜର ବୃତ୍ତିଗତ ସମୟରୁ ବାହାର କରିକି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହୋଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକିଏ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏଇ ପରୀକ୍ଷାରେ ସଫଳ ହୋଇଛି। ଆମର ଯେଉଁ ଆଶ୍ରମ ସ୍କୁଲ ଗୁଡ଼ାକ, ଏଠି ଆମେ 24 ଘଣ୍ଟା ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, 24 ଘଣ୍ଟା ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବରେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ, ସେମାନେ ଖାଇପିଇ ଶୋଇଗଲା ପରେ 2-3 ଘଣ୍ଟା ମୋତେ ସମୟ ହାତରେ ରହୁଥିଲା। ପୁରା ସକାଳରୁ ମଧ୍ୟ ମୋତେ ଘଣ୍ଟେ 2 ଘଣ୍ଟା ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ମସିହାରେ ଗୋଟେ ରୋଡ୍ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ୍ ହେଲା, ଆଉ ଏଥିରେ ମୋର କିଛି ଡିଜାବିଲିଟି ମଧ୍ୟ ହେଲା, ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଡେନ୍ ରହିଗଲି ଆଉ ପ୍ରସ୍ତୁତ କରିପାରିଲିନି। ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି ହେଲା, ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା। ପିଏସ୍ସିର ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ, ଯେଉଁମାନେ ସବୁ 40% ଅଧିକ ଡିଜାବଲ୍ ଥାଆନ୍ତି, ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗାଇଲି।
0: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ ଅଧିକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା ଏସ୍ଡିପିଓ ଓ କନ୍ଧମାଳର ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
2: ଏସ୍ପି କନ୍ଧମାଳ ଭାବରେ ଜଏନ୍ କରୁଛି, ଏଇଟା ମୋର ଫର୍ଷ୍ଟ ଏସ୍ପିସିପ୍ ଅଛି। ଏଇଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟେଡ୍ ଥିଲି, ମୋତେ ଗୋଟେ 1.5 ବର୍ଷ ହୋଇଯାଇଛି, ମୁଁ ଟିକେ ଫ୍ୟାମିଲିଆର ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଟାକୁ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି ଏନ୍ଡିପିଏସ୍ ଉପରେ, ଟିକେ ଆମର ଏଲୋପମେଣ୍ଟ କେସେସ୍ ବି ହେଉଛି ପକ୍ସୋ, ସେଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା, ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ସ ଅଛି, କେମିତି ଆମେ ଆଉ ବେଟର ପୁଲିସିଂ କରିପାରିବା, କମ୍ୟୁନିଟି ପୁଲିସିଂ କେମିତି ବେଟର କରିବା, ସେଟା ମୋର ଆକ୍ସନ୍ ପହଞ୍ଚାଇବ।
0: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା' ବ୍ରାହ୍ମଣ ଦେବୀ, ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଓ ଦକ୍ଷିଣକାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ବଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ explorearingbadi.com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।

0: ଏତେବେଳେ ଯାଏଁ ଶୁଣୁଥିଲେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଚାଷ ଓ ଚାଷୀ ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଗଲା କାଲି ଆମର୍ ବୈଜ୍ଞାନିକ ଆଜ୍ଞା ଇଥିଲେ ଯେ କେନ୍ତା କରି କପା ଚାଷ୍ନେ ପୂର୍ବ ପ୍ରସ୍ତୁତି କର୍ବ ବୋଲିକରି ବୁଝେଇ କରି ଗଲେ ଯେ ବାବୁରି କାଁ ବୋଲୁଛେ ମୁଇଁ ବୋଇଲେ ଯେତେ ପୂର୍ବ ପ୍ରସ୍ତୁତି କଲେ ବି ତକେ ଯଦି ଜଳବାୟୁ ସାଥ୍ ନେଇ ଦେଲା ବୋଲେ ସବୁ ଫସଲ ଫାଟିଯିବା
1: ହେନେ କିଡ଼ା ମକଡ଼ା ଲାଗ୍ବା ରୋଗ୍ ପୋକ୍ ଧର୍ବା
0: ତ ତାର୍ କେନ୍ତା କରି ଆମେ ହିପାସ୍ କର୍ମା ବୋଲୁଛେ
1: ହେଁ ଦାଦା ତାର୍ ହିପାସ୍ କର୍ବାର୍ ଲାଗି ଆଜି ଆର୍ ଗୁଟେ ଆମର୍ ବୈଜ୍ଞାନିକ ଦିଦିକେ ଡକେଇଛେ
0: ଜଳବାୟୁ
1: ପରିବର୍ତ୍ତନ ଆର୍ କପା ପୋକ ର ଯେନ୍ ପ୍ରକୋପ ଅଛେ
0: ଦେଖୁଛୁ ବଢିଆ କଥା ଗୋଟେ ବୋଲୁ ବଢିଆ ବିଷୟ ଥି ଦିଦି ଆଲୋଚନା କରବେ ଯେ ହେ ଦେ ତ ଦିଦି ତ ଖେଟଲେ ନା ଆରୁ ତୁଇ ଡାକିଛୁ
1: ମୁଇଁ କଥା ହେବି
0: ତୁଇ କଥା ହବୁ ତାହେଲେ ମୁଇଁ ତରା ପଟିଆ ବସିକରି ଶୁଣବି
1: ତୁଇ ତ ଶୁଣବୁ ଯେତକି ଆମର ଚାଷୀ ଦଦା ମା ଭୟ ନା ଶ୍ରୋତା ବନ୍ଧୁ ଶୁଣୁଛନ୍ ସବେ ଟିକେ ଶୁଣବେ
2: ଆମର ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନେ କପା ଚାଷ ହେସି ଆର୍ ଚାଷୀମାନଙ୍କର ଲାଗି ଗୋଟେ ଆର୍ଥିକ ମେରୁଦଣ୍ଡ ହେଇପାରସି ଆମର ଇ କପା ଚାଷ କେ।

0: ଅଧିକ ଗରମ ଏବଂ ଏଲନିନୋ ଜନିତ ଶୁଖିଲା ପାଣିପାଗ ଯୋଗୁଁ ସେମାନେ ମାତ୍ର 15-18 ଦିନରେ ନିଜର ବଂଶବୃଦ୍ଧି କରିଦେଇଛନ୍ତି। ଏହାର ମାନେ ହେଲା, ଗୋଟିଏ କପା ଋତୁରେ ପୂର୍ବରୁ ଯଦି କୌଣସି ପୋକର 3 ପିଢ଼ି କିମ୍ବା ଜେନେରେସନ୍ ଆସୁଥିଲା, ଏବେ ପାଣିପାଗ ବଦଳିବା ଯୋଗୁଁ 5-6 ପିଢ଼ି ଆସି ଫସଲକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଉଛନ୍ତି। ଏହି ଶୁଖିଲା ପାଣିପାଗରେ ଆମର ଯେଉଁ ରସ ଶୋଷକ ପୋକ ଅଛନ୍ତି, ଯେମିତିକି ଧଳା ମାଛି, ଯୋଉ ପୋକ ଏବଂ ଉକୁଣିଆ ପୋକ, ସେମାନଙ୍କର ବଂଶ ଖୁବ୍ ଦ୍ରୁତ ଗତିରେ ବୃଦ୍ଧି ପାଏ ଏବଂ ସେମାନେ ଗଛରୁ ମାତ୍ରାଧିକ ରସ ଶୋଷଣ କରନ୍ତି, ଯାହାଦ୍ୱାରା କପା ପତ୍ରଗୁଡ଼ିକ କୁଞ୍ଚୁକୁଞ୍ଚିଆ ହୋଇ ଶୁଖିଯାଏ।
1: ତ ଦିଦି, ଆମର ଚାଷୀ ଭାଇମାନେ ଯେନ୍ ବିଟି କପା ଚାଷ କରସନ୍, ସେନେ ବି ଇ ଗୁଲାପି ବକରାବିନ୍ଧା ପୋକ ବା ପିଙ୍କ ବୋଲୱାର୍ମର ପ୍ରକୋପ ବହୁତ ଦେଖାଦେସି। ଇଥିନେ ଇ ଗରମର କିଛି ହାତ ଅଛେ କେଁ?
0: ଚାଷୀ ଭାଇମାନେ ଏହା ଜାଣିବା ଦରକାର କି ଯଦି ଲଗାତାର କିଛି ଦିନ ଧରି ତାପମାତ୍ରା 37 ଡିଗ୍ରୀରୁ ଅଧିକ ରହେ, ତେବେ ବିଟି କପା ଗଛ ଭିତରେ ଥିବା ପ୍ରାକୃତିକ ପୋକମରା ବିଷ ବା ଟକ୍ସିନ୍ ପରିମାଣ କମିଯାଏ। ଏହାର ସୁଯୋଗ ନେଇ ଗୋଲାପୀ ବକରାବିନ୍ଧା ପୋକ ସହଜରେ ବଞ୍ଚିଯାଆନ୍ତି ଏବଂ ବିଟି କପାକୁ ମଧ୍ୟ ନଷ୍ଟ କରିଦିଅନ୍ତି। ଗରମ ଯୋଗୁଁ ସେମାନଙ୍କର ଶୀତକାଳୀନ ସୁପ୍ତାବସ୍ଥା କିମ୍ବା ଡାଇପର୍ସ ଶୀଘ୍ର ଭାଙ୍ଗିଯାଏ ଏବଂ ସେମାନେ ଋତୁର ଆରମ୍ଭରୁ ହିଁ କପା ଫଳକୁ ଆକ୍ରମଣ କରନ୍ତି।
1: ଏଇଟା ତ ପ୍ରକୃତରେ ଗୋଟିଏ ଚିନ୍ତାଜନକର କଥା। ତ ଦିଦି, ଆମର କପା ଚାଷୀମାନେ ଯେନ୍ ବିଶେଷ କରି ଆଜିକାଲି ଯେନ୍ ଚାଷ କରୁଛନ୍, ସେନେ ନିର୍ଦ୍ଦିଷ୍ଟ ପୋକ ଯେନ୍ ଦେଖା ଦେସି ତାର ସାମ୍ନା କରୁଛନ୍, ତ ସେମାନେ କପା ଗଛନେ କେନ୍ ପ୍ରକାରର କ୍ଷତି କରୁଛନ୍?
0: ଦେଖନ୍ତୁ, ଜଳବାୟୁ ବଦଳିବା ପରେ ଆମେ କପା ଫସଲରେ ମୁଖ୍ୟତଃ 2 ବଡ଼ ପରିବର୍ତ୍ତନ ଦେଖୁଅଛୁ। ପ୍ରଥମଟି ହେଉଛି ରସ ଶୋଷକ ପୋକ କିମ୍ବା ସକିଂ ପେଷ୍ଟର ବହୁଳ ପ୍ରକୋପ। ଏଥିମଧ୍ୟରେ ଅଛନ୍ତି ଗୁଣିଆ ପୋକ କିମ୍ବା ଜାସିଡ଼, ଏମାନେ ସବୁଜ ରଙ୍ଗର ଛୋଟ ପୋକ ଯେଉଁମାନେ ପତ୍ରର ଓଲଟା ପଟେ ରହି ରସ ଶୋଷି ଦିଅନ୍ତି, ଫଳରେ ପତ୍ରଗୁଡ଼ିକ କର୍କଟ ହୋଇ ଲାଲ ପଡ଼ିଯାଏ, ଯାହାକୁ ଆମେ ହପର୍ ବନ୍ ବି କହୁ। ଦ୍ୱିତୀୟରେ ଧଳା ମାଛି କିମ୍ବା ହ୍ୱାଇଟ୍ ଫ୍ଲାଏ, ଏମାନେ ପତ୍ରରୁ ରସ ଶୋଷିବା ସହ ଏକ ପ୍ରକାର ଅଠାଳିଆ ପଦାର୍ଥ କିମ୍ବା ହନିଡ୍ୟୁ ଛାଡ଼ନ୍ତି, ଯାହାଫଳରେ ପତ୍ର ଉପରେ କଳା କାଢ଼ି ଜମିଯାଏ ଏବଂ ଗଛ ସୂର୍ଯ୍ୟ ଆଲୋକ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତି କରିପାରେ ନାହିଁ। ତୃତୀୟରେ ଅଛି ଉକୁଣିଆ ପୋକ କିମ୍ବା ଥ୍ରିପ୍ସ, ଏମାନେ ଗଛର କଅଁଳ କଢ଼ ଓ ପତ୍ରକୁ ଚାଟି ଖାଆନ୍ତି, ଫଳରେ ପତ୍ରଗୁଡ଼ିକ ପୋଡ଼ିଗଲା ଭଳି ଦେଖାଯାଏ।
1: ଆଚ୍ଛା, ତ ଦିଦି, ଇତାର ଛଡ଼ା ଆମର ଇ ଯେନ୍ ଗୋଲାପି ବକରାବିନ୍ଧା ପୋକ, ଇତାର ବିଷୟରେ ବି ଆମର ଭିନ୍ ଭିନ୍ ଜାଗାରେ ଆମର ଭିନ୍ ଭିନ୍ ଚାଷୀ ଭାଇ ବହିନ ମାନେ ସେମାନେ ଇତାର ଉପରେ ଅଭିଯୋଗ କରି ଆସନ୍, ତ ତାର ଉପରେ ଟିକେ କହିବେ।
0: ହଁ, ସେଇଆ ହେଉଛି ଦ୍ୱିତୀୟ ଏବଂ ସବୁଠାରୁ ମାରାତ୍ମକ ସମସ୍ୟା, ଯାହାକୁ ଆମେ କହୁ ପିଙ୍କ ବୋଲୱାର୍ମ କିମ୍ବା ଗୋଲାପି ବକରାବିନ୍ଧା ପୋକ। ବନ୍ଧୁଗଣ, ପୂର୍ବରୁ ଆମେ ବିଟି କପା ଚାଷ କରି ଏହି ପୋକକୁ ନିୟନ୍ତ୍ରଣ କରିପାରୁଥିଲେ, କିନ୍ତୁ ଜଳବାୟୁ ପରିବର୍ତ୍ତନ ଏବଂ କୀଟନାଶକ ଅତ୍ୟଧିକ ବ୍ୟବହାର ଯୋଗୁଁ ଏହି ଗୋଲାପି ପୋକ ଏବେ ବିଟି କପା ବିରୁଦ୍ଧରେ ମଧ୍ୟ ପ୍ରତିରୋଧକ ଶକ୍ତି କିମ୍ବା ରେଜିଷ୍ଟାନ୍ସ ହାସଲ କରିସାରିଲାଣି। ଏହି ପୋକ କପାର ଗୁଟି ବା ଫଳ ବା କଢ଼ ଭିତରେ ପଶି ମଞ୍ଜି ଏବଂ ତୁଳାକୁ ଖାଇଯାଏ। ବାହାରୁ ଦେଖିଲେ କପା କଢ଼ଟି ଭଲ ଦେଖାଯାଏ, କିନ୍ତୁ ଭିତରୁ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ଚାଷୀ ଯେତେବେଳେ କପା ଫୁଟେ, ସେତେବେଳେ ଦେଖେ ଯେ ତୁଳା ସବୁ ନଷ୍ଟ ଓ କଳା ପଡ଼ିଯାଇଥାଏ।
1: ଇଟା ତ ଚାଷୀ ଭାଇ ଭଉଣୀମାନଙ୍କର ଲାଗି ଗୋଟେ ବଡ଼ ଚିନ୍ତାର ଜିନିଷ। ଯଦି ଇ ବଛର ଆମର ଅଧିକ ଗରମ ଆରୁ ବର୍ଷା କମ୍ ହେବା, ତାହେଲେ ଆମର ଚାଷୀ ଭାଇ ଭଉଣୀମାନେ ସାଙ୍ଗେ ସାଙ୍ଗେ କାଁଟା ପଦକ୍ଷେପ ନେଇ ପାରବେ ଆର୍ ଇ ପୋକମାନଙ୍କେ କେନ୍ତା କରି ରୋକି ପାରବେ? ଆର୍ ଗୋଟେ କଥା ଦିଦି, ଇ ଆମର ଯେନ୍ ପୁରୁଣା ପଦ୍ଧତିରେ ଆମର ଯେନ୍ କୀଟନାଶକ ପକା ହଉଥିଲା, ହେଟା ଫୁନି କାମ ନେଇ ଦେବା, ତ ତାର ବାବଦ ନେ ଫୁନି କହିବେ।
0: ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ଆମକୁ ସମନ୍ୱିତ ପୋକ ପରିଚାଳନା ବା ଇଣ୍ଟିଗ୍ରେଟେଡ୍ ପେଷ୍ଟ ମ୍ୟାନେଜମେଣ୍ଟ ପଦ୍ଧତି ଏବଂ ସଠିକ କୃଷି ପ୍ରଣାଳୀ ଆପଣାଇବାକୁ ହେବ। ମୁଁ ଏହାକୁ ସହଳ କରି ଚାଷୀ ଭାଇମାନଙ୍କ ପାଇଁ ବୁଝାଇ ଦେଉଛି। ଯେମିତିକି ଜଳ ଓ ଗଛର ସୁରକ୍ଷା ପରିଚାଳନା, କପା ଗଛରେ 50-90 ଅର୍ଥାତ୍ ଫୁଲ ଆସିବା ଏବଂ ଫଳ ହେବା ସମୟରେ ପାଣିର ଅଭାବ ଜମାରୁ ହେବାକୁ ଦିଅନ୍ତୁ ନାହିଁ। ଯଦି ପାଣି କମ୍ ଅଛି, ତେବେ ଏକାନ୍ତରେ ନାଳି ଜଳସେଚନ କରନ୍ତୁ, ଅର୍ଥାତ୍ ଗୋଟିଏ ଧାଡ଼ି ଛାଡ଼ି ଅନ୍ୟ ଧାଡ଼ିରେ ପାଣି ଦିଅନ୍ତୁ, ଏହାଦ୍ୱାରା 50% ପର୍ଯ୍ୟନ୍ତ ପାଣି ବଞ୍ଚିବ। ଦ୍ୱିତୀୟରେ, ଗଛକୁ ଖରା ସହ୍ୟ କରିବା ଶକ୍ତି ଦେବା ପାଇଁ 1% ପୋଟାସିୟମ୍ କ୍ଲୋରାଇଡ଼ KCL କିମ୍ବା 0.5% ଜିଙ୍କ ସଲଫେଟ୍ ପାଣିରେ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ। ପତ୍ରରୁ ପାଣି ବାଷ୍ପୀଭୂତ ହେବାକୁ

0: ରୋକିବା ପାଇଁ ସାଲିସିଲିକ୍ ଏସିଡ୍ 10-20 ଗ୍ରାମ ପ୍ରତି 100 ଲିଟର ପାଣିରେ ମିଶାଇ ସ୍ପ୍ରେ କରିପାରିବେ। ଆଉ ଯଦି ପତ୍ର ନାଲି ପଡ଼ୁଥାଏ ତେବେ 1-2% ୟୁରିଆ ସହିତ 1% ମ୍ୟାଗ୍ନେସିୟମ୍ ସଲଫେଟ୍ସ ମିଶାଇ ପ୍ରତି ସପ୍ତାହରେ ସ୍ପ୍ରେ କରନ୍ତୁ, ପତ୍ର ପୁଣି ସବୁଜ ହୋଇଯିବ। ଦ୍ୱିତୀୟରେ ହେଉଛି ଆମ କୃଷି ଭିତ୍ତିକ ପଦ୍ଧତି ଓ ଅନ୍ତଚାଷ କିମ୍ବା କଲଚୁରାଲ ପ୍ରାକ୍ଟିସେସ। ସର୍ବଦା ଜଳବାୟୁ ସହନଶୀଳ କପା ବିହନ ଚୟନ କରନ୍ତୁ। କପା ଲଗାଇବା ସମୟରେ ସଠିକ ଦୂରତା ରଖନ୍ତୁ, ଯେପରିକି ବିଲ ଭିତରକୁ ସୂର୍ଯ୍ୟ ଆଲୋକ ଓ ପବନ ଭଲ ଭାବେ ଯାଇପାରିବେ। ଗହଳି ହେଲେ ପୋକ ବେଶୀ ହୁଅନ୍ତି। ଅନ୍ତ ଫସଲ ଭାବରେ କପା ସହିତ ମୁଗ କିମ୍ବା ବିରିକୁ ଗୋଟିଏ ଧାଡ଼ି କପା ଏବଂ 2 ଧାଡ଼ି ମୁଗ କିମ୍ବା ବିରି ଅନୁପାତରେ ଅନ୍ତ ଚାଷ କରନ୍ତୁ। ଏହା ମାଟିକୁ ଘୋଡ଼ାଇ ରଖି ପ୍ରାକୃତିକ ମଲ୍ଚିଂ ଭଳି କାମ କରେ ଓ ରସ ଶୁଖିବାକୁ ଦିଏ ନାହିଁ। ଯଦି ବର୍ଷା ଅଭାବରୁ କପା ଫସଲ କମ୍ ଅମଳ ହୁଏ, ତଥାପି କମ୍ ଅବଧିର 60-65 ଦିନ ଏହି ସହ ଫସଲ ଶୀଘ୍ର ପାକଳ ହୋଇ ଚାଷୀଙ୍କୁ ନିଶ୍ଚିନ୍ତ ଆଦାୟ ଦେଇଥାଏ, ଯାହା ଏକ ପ୍ରକାର ପ୍ରାକୃତିକ ଫସଲ ବୀମା ଭଳି କାମ କରେ। ତୃତୀୟରେ ହେଉଛି ଯାନ୍ତ୍ରିକ ଓ ଜୈବିକ ପଦ୍ଧତି କିମ୍ବା ମେକାନିକାଲ୍ ଆଣ୍ଡ ବାୟୋଲୋଜିକାଲ୍ ପ୍ରାକ୍ଟିସେସ୍। ଗଛକୁ 45 ଦିନ ହେବା ମାତ୍ର ବିଲରେ ହେକ୍ଟର ପ୍ରତି ଅତି କମ୍ରେ 5 ଫେରୋମେନ୍ ଯନ୍ତା ଏବଂ ଶୋଷକ ପୋକ ପାଇଁ ହଳଦିଆ ଓ ନୀଳ ଅଠାଳିଆ ଯନ୍ତା ଲଗାନ୍ତୁ। ଏହାଦ୍ୱାରା ଆପଣ ପୋକର ଆଗମନ ଜାଣିପାରିବେ ଏବଂ ପୁରୁଷ ପ୍ରଜାପତି ଅଟକ ଯିବା ଯୋଗୁଁ ସେମାନଙ୍କର ବଂଶବୃଦ୍ଧି ବନ୍ଦ ହୋଇଯାଏ। ଯଦି ଗୋଲାପି ବକରା ବିନ୍ଧା ପୋକ ଆକ୍ରାନ୍ତରେ ରୋଜେଟ୍ ଫୁଲ କିମ୍ବା କଢ଼ ଦେଖାଯାଏ ତେବେ ତାହାକୁ ହାତରେ ତୋଳି ନଷ୍ଟ କରିଦିଅନ୍ତୁ। ପ୍ରକୃତିରେ ଥିବା ବନ୍ଧୁ ପୋକ ଯେମିତିକି ଲେଡ଼ି ବର୍ଡ ବିଟଲ୍ଙ୍କ ସଂରକ୍ଷଣ ପାଇଁ ପ୍ରାରମ୍ଭିକ ଅବସ୍ଥାରେ କେବଳ ନିମ୍ବ ଆଧାରିତ କୀଟନାଶକ 1500 PPM ସ୍ପ୍ରେ କରନ୍ତୁ।
1: ଦିଦି, ଆମକେ ତ ସବୁ ବହୁତ ସୁନ୍ଦର ହିସାବରେ ବୁଝେଇ ଦେଲେ, ଯେ ତାର ସବୁ ପଦ୍ଧତି ମାନଙ୍କର ବିଷୟରେ କହିଦେଲେ, ମାତ୍ର ଇ ସବୁ ହେଲା ପରେ ବି ଯଦି ଆମର ପୋକ ନିୟନ୍ତ୍ରଣରେ ନେଇ ରହିପାରିଲା, ତାହେଲେ ଆମେ ରାସାୟନିକ ଔଷଧ ପକେଇ କରି ତାକେ ତାର ଠିକ ନିୟମ ହିସାବରେ ଆମେ କେନ୍ତା କରିପାରମା, ତାର ଉପରେ ଟିକେ କହିବେ।
0: ହଁ, ଯଦି ପୋକର ସଂଖ୍ୟା ଆର୍ଥିକ କ୍ଷତି ସୀମା କିମ୍ବା ଇକୋନୋମିକ୍ ଥ୍ରେସହୋଲ୍ଡ ଲେଭେଲ୍ ଟପିଯାଏ ତେବେ ହିଁ କୀଟନାଶକ ପ୍ରୟୋଗ କରିବେ। ଶୋଷକ ପୋକ ପାଇଁ ଆପଣ ଇମିଡାକ୍ଲୋପ୍ରିଡ୍ କିମ୍ବା ଥାୟୋମିଥାକ୍ସାମ୍ କିମ୍ବା ଆଧୁନିକ ଫ୍ଲୋନିକାମିଡ୍ 50WG ସଠିକ ମାତ୍ରା ପାଣିରେ ମିଶାଇ ସ୍ପ୍ରେ କରିପାରିବେ। ଦ୍ୱିତୀୟରେ ଗୋଲାପୀ ବକରା ବିନ୍ଧା ପୋକ କିମ୍ବା ପିଙ୍କ ବୋଲ୍ବମ୍ ପାଇଁ ପ୍ରୋଫେନୋଫସ୍ କିମ୍ବା ସ୍ପିନୋସାଡ୍ କିମ୍ବା କ୍ଲୋରାନ୍ ଟ୍ରାନିଲିପ୍ରୋଲ୍ ଭଳି ଔଷଧ ବ୍ୟବହାର କରାଯାଇପାରେ। କିନ୍ତୁ ମନେ ରଖନ୍ତୁ, ସ୍ପ୍ରେ ସବୁବେଳେ ସକାଳେ କିମ୍ବା ସନ୍ଧ୍ୟା ସମୟରେ ପତ୍ରର ତଳ ଭାଗରେ ଏବଂ ଗଛ ଭଲ ଭାବେ ଭିଜିବା ଭଳି କରିବେ। ଏହା ସହିତ ଆଜିକାଲି ସରକାରଙ୍କର ଗ୍ରାମୀଣ କୃଷି ମୌସୁମୀ ସେବା RITTS ଭବାନୀପାଟଣା ଉପସ୍ଥିତ କିମ୍ବା ବିଭିନ୍ନ କୃଷି ମୋବାଇଲ୍ ଆପ୍ ଅଛି, ଯେମିତିକି ମେଘଦୂତ, ଦାମିନୀ, ଯେଉଁଥିରେ ପାଣିପାଗ ପୂର୍ବାନୁମାନ ସହ ପୋକ ଆକ୍ରମଣର ଆଗୁଆ ସୂଚନା ମିଳୁଛି। ଆପଣମାନେ ନିଜ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର KBK କିମ୍ବା ଗ୍ରାମ୍ୟ କୃଷି କର୍ମଚାରୀ VAWଙ୍କ ସହ ସଦାସର୍ବଦା ଯୋଗାଯୋଗରେ ରୁହନ୍ତୁ।
1: ବହୁତ ବନେ କଥା କହିଲେ ଦିଦି। ଆଜି ଆମର ଯେତେ ବି ଚାଷୀ ଭାଇ ଭଉଣୀମାନେ ଆଜି ଆମର କାର୍ଯ୍ୟକ୍ରମକେ ଶୁଣୁଥିବେ, ବହୁତ ସୁନ୍ଦର ହିସାବରେ ଯେନ୍ ଆପଣ ବୁଝେଇ ଦେଲେ, ସମସ୍ତେ ବୁଝିପାରିଥିବେ ଯେ କେନ୍ତା ଆମର ଇ ଜଳବାୟୁ ପରିବର୍ତ୍ତନ ଆର୍ ଇ ଯେନ୍ ଆମର ଆଜିକାଲି ଦେଖା ଦଉଛେ ଏଲ୍ନିନୋ, ଇତାର ସମୟରେ କେନ୍ତା ପାରମ୍ପରିକ ପଦ୍ଧତି ଖାଲି ନାଇଁ, ସେ ବରଂ ବୈଜ୍ଞାନିକ ଆରୁ ସମନ୍ୱିତ ଉପାୟରେ ଚାଷ କଲେ ବି ଆମେ ଆମର ଧଲାସୁନା ବା ଆମର କପା ଫସଲକେ ସୁରକ୍ଷିତ ରଖିପାର୍ମା ଆର୍ ଅଧିକ ଲାଭବାନ ହେଇପାର୍ମା। ତ ଆଜ୍ ଆମର ଇ ଯେନ୍ ଜଳବାୟୁ ପରିବର୍ତ୍ତନ ଆର୍ କପା ପୋକର ପ୍ରକୋପ ଉପରେ ଆମକେ ବହୁତ ସୁନ୍ଦର ହିସାବରେ ଆପଣ କହିଦେଲେ। ତ ଆପଣକେ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର ଦିଦି।
0: ଧନ୍ୟବାଦ। ମୋର ବିଶ୍ୱାସ ଅଛି ଓଡ଼ିଶାର ସ୍ୱାଭିମାନୀ ଚାଷୀ ଭାଇମାନେ ସଚେତନ ହେବେ ଏବଂ ଜଳବାୟୁ ପରିବର୍ତ୍ତନର ସାମ୍ନା କରି ସଫଳ ଚାଷୀ ଭାବେ ଆଗକୁ ବଢ଼ିବେ। ସମସ୍ତଙ୍କୁ ମୋର ପୁଣି ଥରେ ନମସ୍କାର, ଜୁହାର।
2: ଆଦେ ଦେଖୁଛୁ,
1: ହଁ
2: ଆମର ବୈଜ୍ଞାନିକ ଦିଦି ବୋନ, ତୁ ଯେନ୍ ଯେନ୍ ପ୍ରଶ୍ନ ମନେ ପଚରେଇଲୁ ଦିଦି ପୁରା ଗଏଣ୍ଟ କେ ଗଏଣ୍ଟ ଆର୍ ପଏଣ୍ଟ କେ ପଏଣ୍ଟ ହିସାବରେ ଉତ୍ତର ଦେଲେ। ଆମର ଯେନ୍ ଗୋଟେ ଦ୍ୱନ୍ଦ୍ୱ ଥିଲା ବୋଲୁ, ଗୋଟେ ଭାବୁଥିଲୁ ଯେ କେନ୍ତା କାଣା ତାର ହିପାସ କର୍ମା ବୋଲି କରି, ଏବେ ଟିକେ ମନ ଟିକେ ପରଛା ଲାଗଲା ବୋଲ
1: ସବୁ ଜିନିଷ ଦିଦି ବୁଝେଇ ଦେଲେ। କେନ୍ତା ଆମର ଏଇ ଜଳବାୟୁ ପରିବର୍ତ୍ତନ ଲାଗି ଇ ଯେନ୍ କିଡା ମକଡା ଲାଗୁଛି ତାର କେନ୍ତା କାଣା କରିପାରମା ସବୁ ଜିନିଷ
2: ବତେଇ ଦେଲେ। ଯେ ବାବୁରି, ଦିଦି ତ ତାଙ୍କର କାମ କରିଦେଲେ ବୋଲ, ଏବେ ଆମର କାମ ଅଛି। ହଁ, ଆମର କାମ ଅଛେ ବୋଲି ଦିଦି ଯେନ୍ତା କହିଲେ ବନୁ ତାକେ।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣିଲେ ଚାଷ ଓ ଚାଷୀ ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଦନା ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।

କାର୍ଯ୍ୟକ୍ରମରେ ପ୍ରଥମେ ଭକ୍ତକବି ମଧୁସୂଦନ ରାଓଙ୍କ ରଚନାରୁ ଜୟ ଦେବୀ ଜନ୍ମଭୂମି ଏହି ଦେଶବନ୍ଦନାଟି।

କାର୍ଯ୍ୟକ୍ରମର ଶେଷରେ ବୀରକିଶୋର ଦାସଙ୍କ ରଚନାରୁ ଆମେ ହିନ୍ଦୁ ଆମେ ମୁସଲମାନ ଏହି ଦେଶବନ୍ଧନଟି।

0: ప్రచారకులు సమవేత కంఠరి దేశబంధన ఆకాశవాణి భవానీపట్న శ్రోతబంధు స్టూడియో ఘడీ సమయ వర్తమాన రాతి 8:15 హెక్ చూచి పరవర్తీ ప్రసారణే ప్రచార కరిబు కేతటి హిందీ భక్తి గీత ఏ ఛోట విజ్ఞాపన విరతి పరి
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍

କାର୍ଯ୍ୟକ୍ରମରେ ପ୍ରଥମେ କିତନେ ତେରେ ରାମ ହେ ମାତା ଏ ବ୍ୟକ୍ତିଗୀତଟି ଆର୍ ଏସ୍ ୟାଦବଙ୍କ ରଚନାରୁ ସଙ୍ଗୀତରେ ସଜାଇଛନ୍ତି ଅନୁପ ଜଲୋଟା। କଣ୍ଠଦାନ କରିଛନ୍ତି ସାଧନା ସରଗମ।

କାର୍ଯ୍ୟକ୍ରମରେ ଏଥର ଆର୍ଏସ୍ ଯାଦବଙ୍କ ରଚନାରୁ ପ୍ରଭା ଠାକୁରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅନୁପ ଜଲୋଟାଙ୍କ କଣ୍ଠରୁ ଏହି ଭକ୍ତିଗୀତଟି।

କାର୍ଯ୍ୟକ୍ରମ ଶେଷରେ ଭକ୍ତି ଗୀତଟି ମାଷ୍ଟର ଶ୍ୟାମଙ୍କ କଣ୍ଠରେ, ସଙ୍ଗୀତ ନିର୍ଦ୍ଦେଶନାରେ ଅନୁପ ଜଲୋଟା, ଗୀତ ରଚନା ନୀତିଶ ଦାବଲା।

ପ୍ରାଚାର୍ଯ୍ୟକୁ କେନ୍ଦ୍ର ସରକାରଙ୍କ ଦ୍ୱାଦଶ ବର୍ଷ ଶାସନ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପ୍ରାପ୍ତ ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ କିଛି ବଡ଼ ଧରଣର ପରିବର୍ତ୍ତନ ନହେବାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:45:30। ଅଧିବେଶନକୁ ବିରାମ ଦେବା ପୂର୍ବରୁ ଆସନ୍ତୁ ଜାଣିନେବା ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରାଖାଲ ଚନ୍ଦ୍ର ମହାନ୍ତି, ଶ୍ୟାମମଣି ଦେବୀ, ରଞ୍ଜିତା ସେନାପତି, ବିଶ୍ୱନାଥ ରାଓ ଏବଂ ମଞ୍ଜିତା ଗୋସ୍ୱାଇଁ। ଚେତନା ଚିନ୍ତନ 6:30 ଉପସ୍ଥାପନ ଶାନ୍ତନୁ କୁମାର ରଥ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ସ୍ୱଚ୍ଛ ଜୀବନ, ଉପସ୍ଥାପନାରେ ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୀରାମଚରିତ ମାନସ ରହିଛି 7:30। 7:40 ଶୁଣିବେ ଚାଷର କଥା, ଧାରାବାହିକ ନାଟକ ବିରାଡ଼ିର ଉପଦ୍ରବ ଶୁଣିବେ 7:45। 8:30 ଶୁଣିବେ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ତୋହିନ ଶର୍ମିଷ୍ଠା ଓ ପି ଶ୍ରୀନିବାସ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ, ପରେ ପରେ 9:30 ଓଡ଼ିଆ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଓ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ତେବେ ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲିର ପ୍ରଥମ ଅଧିବେଶନ ସମ୍ପର୍କରେ ଚିନ୍ତନ। 6:30 ଉପସ୍ଥାପନ ଶାନ୍ତନୁ କୁମାର ରଥ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ସ୍ୱଚ୍ଛ ଜୀବନ, ଉପସ୍ଥାପନାରେ ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୀରାମଚରିତ ମାନସ ରହିଛି 7:30। 7:40 ଶୁଣିବେ ଚାଷର କଥା, ଧାରାବାହିକ ନାଟକ ବିରାଡ଼ିର ଉପଦ୍ରବ ଶୁଣିବେ 7:45। 8:30 ଶୁଣିବେ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ତୋହିନ ଶର୍ମିଷ୍ଠା ଓ ପି ଶ୍ରୀନିବାସ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ, ପରେ ପରେ 9:30 ଓଡ଼ିଆ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଓ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ତେବେ ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲିର ପ୍ରଥମ ଅଧିବେଶନ ସମ୍ପର୍କରେ।